ଆକାଶବାଣୀ ବାରିପଦା, ଆଜି ମଙ୍ଗଳବାର 1948 ଶତାବ୍ଦୀର ଶ୍ରାବଣ 13 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଅଗଷ୍ଟ ମାସର 4 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:57।

0: ପରେ ପରେ ଶିବକୁମାର ରଥଙ୍କ ରଚନାରୁ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଆଲୋକ କୁମାର କୁଣ୍ଡୁ ଏବଂ ସାଥୀ।
1: ସାରା ଜଗତରେ ଆଜି ଯେମିତି ବିପଦର କଳାମେଘ ଘେରି ରହିଛି, ସେମିତି ପାପ ଅନ୍ୟାୟ ଅନୀତିର କଳା ଛାଇ ପଡ଼ିଛି ସଂସାର ଉପରେ। ଭକ୍ତ ଗୁହାରି କରୁଛି ଜଗତ ଜନନୀଙ୍କୁ, ହେ ମା, ତୁମେ ଜାଗି ଉଠ, ତୁମେ ରକ୍ଷା କର, ତୁମ ଛଡ଼ା କି ସାହା ଭରସା ନାହିଁ।

0: ପରିପରି କଣ୍ଠଶିଳ୍ପୀ ଆରତୀ ମିଶ୍ର ଗାଇଛନ୍ତି ନଗେନ୍ଦ୍ର ମହାପାତ୍ରଙ୍କ ରଚନାରୁ।
1: ସାରା ଜଗତରେ ଆଜି ଯେମିତି ବିପଦ।

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।
1: ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ନୃସିଂହ ପ୍ରସାଦ ମିଶ୍ରା।

ସଂସାରରେ ଆମେ ଭଲମନ୍ଦ ସୁନ୍ଦର ଅସୁନ୍ଦର ସୁଖ ଦୁଃଖ ଦେଖୁ, ମନରେ ତାହା ନାନା ରୂପରେ ଆସେ। ମନ ପଛେ ପଛେ ଇନ୍ଦ୍ରିୟ ଯାଇଥାନ୍ତି, ପ୍ରାଣ ବି ତାକୁ ଅନୁସରଣ କରେ, ଶରୀର ବି ସେଗୁଡ଼ିକର ସଂକଳ୍ପରେ କାମ କରିବାରେ ଲାଗେ ଓ ସଂସାରରେ ସକଳ ଚେଷ୍ଟା ହେବାରେ ଲାଗେ। ଏ ସମସ୍ତ ହେଉଛି ନିର୍ମଳ ଓ ଭ୍ରାନ୍ତ। ବିଷୟ ପଛରେ ଦୌଡ଼ୁଥିବା ମନ ଅନୁକୂଳତା ଖୋଜୁଥାଏ, ବିଷୟରେ ଅଜ୍ଞାନବଶତଃ ସୁଖାନୁଭବ କରେ, ତହିଁରେ ତୃଷ୍ଣା ହୋଇଯାଏ। ଫଳରେ ମଣିଷର ସଂସାର ଆହୁରି ସୁଦୃଢ଼ ହୋଇଯାଏ। ମମତା ହେଲେ ଆସକ୍ତି ବଢ଼େ, ସଂସାର ଆସକ୍ତି ହୋଇଥାଏ ବନ୍ଧୁର ମୂଳ କାରଣ। ଏଣୁ ସଦ୍ଗୁରୁଙ୍କ ଚରଣର ଆଶ୍ରୟ ନେଲେ ତାଙ୍କର ସେବା ଶୁଶ୍ରୂଷା କରିବା ଉଚିତ, ନିଷ୍କପଟ ଭାବରେ ତାଙ୍କର ଉପାସନା କରିବା ଉଚିତ। ଜ୍ଞାନ କ'ଣ କେଉଁଠାରୁ ଅଣାଯାଏ କି? ଉପଯୋଗ ନ କରିବା ଦ୍ୱାରା ତାହା କୁଣ୍ଠିତ ହୋଇଯାଇଥାଏ, ତା ଉପରେ କାଇମାଟି ଧୂଳି ଜମିଯାଇଥାଏ। ଯେପରି ଆମେ ଆଖିରେ ପଟି ବାନ୍ଧି କେତେଦିନ ଧରି ଆଖିର ଉପଯୋଗ ନ କଲେ ଆମେ ଅନ୍ଧ ହୋଇଯାଉ, ଆମକୁ କିଛି ଦେଖାଯାଏ ନାହିଁ। ହାତକୁ ଅନେକ ସମୟ ଧରି ଉପରକୁ ଟେକି ରଖିଲେ ତାହା ଆଉ ସହଜରେ ତଳକୁ ପକାଇ ହୁଏ ନାହିଁ। କୌଣସି ବସ୍ତୁକୁ ବ୍ୟବହାର ନକରି ଗୋଟିଏ ସ୍ଥାନରେ ରଖିଦେଲେ କିଛିଦିନ ଭିତରେ ତା ଉପରେ ମଳି ଜମିଯାଏ ଓ ବସ୍ତୁକୁ ସହଜରେ ଚିହ୍ନି ହୁଏ ନାହିଁ, ଏପରିକି ଦର୍ପଣ ବି ଢାଙ୍କି ହୋଇଯାଏ। ଭାଗ୍ୟବଶତଃ କୌଣସି ସଦ୍ଗୁରୁ ପହଞ୍ଚିଗଲେ ସେ ଯଦି ଦର୍ପଣରୁ ଧୂଳି ଝାଡ଼ିବା ପାଇଁ କୁହନ୍ତି ଆଉ ଆମେ ତାଙ୍କ କଥା ମାନି କାମ କରୁ, ତେବେ ସହସା ଆମକୁ ଦର୍ପଣରେ ପ୍ରତିବିମ୍ବ ଦେଖାଯାଏ। ଗୁରୁଦେବ ଅନ୍ୟ କେଉଁଠାରୁ ଆଣି ଆମର ସ୍ୱରୂପ ଦର୍ପଣରେ ରଖିଦେଇ ନଥାନ୍ତି, ସେ କେବଳ ଆବରଣ ଦୂର କରିଦେଇଥାନ୍ତି। ସ୍ୱରୂପ ଦେଖାଇବାର କ୍ଷମତା ପ୍ରଥମରୁ ହିଁ ଦର୍ପଣରେ ଥିଲା, ଗୁରୁଦେବ ତାହାକୁ ନିର୍ମଳ କରାଇଦେବାର ଉପାୟ ବତାଇଦେଲେ। ଗୋଟିଏ ବୃକ୍ଷ ଅଛି, ତା ମୂଳରେ ଅନାମନା ଘାସ ଓ ବୁଦା ମାଡ଼ିଯାଇଛି। ଆମ ପାଖରେ ଦା ଅଛି, ମାତ୍ର ତାକୁ କାମରେ ଲଗାଯାଉ ନଥିବାରୁ ତାର ଦାଢ଼ ମରିଯାଇଛି, ତା ଉପରେ ମଳି ଜମିଯାଇଛି। ଜଣେ ଗୁରୁ ପହଞ୍ଚି ଦାକୁ ପଥରରେ ଘଷି ଦାଢ଼ କରିବା ପାଇଁ କହିଲେ। ଆମେ ତାଙ୍କ କଥା ମାନି ଦାଢ଼ କଲେ, ଘାସ ଓ ଅନାମନା ବୁଦା କାଟି ସଫା କଲେ, ଗଛର ମୂଳ ଏଥର ଦେଖିପାରିଲେ, ଗଛର ଛାୟାକୁ ଉପଯୋଗ କରିପାରିଲେ। ଠିକ୍ ଏହିଭଳି ଗୁରୁଦେବ ବତାଇଥିବା ଉପାସନା ଦ୍ୱାରା ଜ୍ଞାନ ଖଡ଼ଗକୁ ଧାରୁଆ କରି ଏହି ଅଜ୍ଞାନ ଜନିତ ଯେତେ ଶୋକ ମୋହ ଆଦି ଘାସ ବୁଦା ଅଛି କାଟି ଆମେ ଅକ୍ଲେଶରେ ତୃଷ୍ଣାରହିତ ହୋଇଯାଇପାରିବା। ଏହାପରେ ନିର୍ଦ୍ଦନ୍ତ ହୋଇ ମନ ଇଚ୍ଛା ପୃଥିବୀରେ ବିଚରଣ କରିପାରିବା, ଆମକୁ ଆଉ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ। ଜ୍ଞାନୀମାନେ ଏହିଭଳି ତୃଷ୍ଣାର ମୂଳ ଉତ୍ପାଟନ କରି ବ୍ରହ୍ମାନନ୍ଦ ସୁଖକୁ ଅନୁଭବ କରି କରି ଏହି ଶରୀରରେ ହିଁ ଜୀବନମୁକ୍ତିର ଆନନ୍ଦ ଅନୁଭବ କରୁଥାନ୍ତି। ଆତ୍ମକଲ୍ୟାଣ ନିମନ୍ତେ ଯେତେ ଯେତେ ଶାସ୍ତ୍ର ଅଛି, ସଦ୍ଗୁରୁମାନେ ମହାପୁରୁଷମାନେ ଏହି କଥା ଉପରେ ଗୁରୁତ୍ୱ ଦେଇ ଆସିଥାନ୍ତି, ଏହାକୁ ବାରମ୍ବାର ଦୋହରାଇଥାନ୍ତି ଯେ ଜଗତର ଆଦିରେ ଅନ୍ତରେ ଯେଉଁ ତତ୍ତ୍ୱ ଅଛି ତାହା ମଧ୍ୟରେ ବା ମଝିରେ ବି ରହିଥାଏ। ପ୍ରଥମେ ଏକମାତ୍ର ସତ୍ ଥିଲା, ସୃଷ୍ଟିର ଅନ୍ତରେ ସମସ୍ତଙ୍କର ଲୟ ହୋଇଯାଏ, ସମସ୍ତଙ୍କର ସଂହାର ହୋଇଯିବା ପରେ ବି ସତ୍ ଯେମିତି ଆଦିରେ ଥିଲା ସେହିଭଳି ଅବଶେଷରେ ବି ରହିଥାଏ। ଆଦିରେ ଯଦି ସତ୍ ଥାଏ ଓ ଅନ୍ତରେ ଯଦି ସତ୍ ରହେ, ତେବେ ମଧ୍ୟରେ ଅସତ୍ କିପରି ରହିପାରନ୍ତା? ମଧ୍ୟରେ ବି ତାହା ପ୍ରକାଶକ ଆଉ ଉପାଦାନ କାରଣ ରୂପରେ ଅବସ୍ଥିତ ରହିଥାଏ। ଯାହାର ଏହିପରି ବିବେକ ହୋଇନଥାଏ ସେ ଅଜ୍ଞାନୀ, ଆତ୍ମକଲ୍ୟାଣର ମାର୍ଗ ସେ କେବେ ବି ପାଇପାରେ ନାହିଁ। ଯାହାର ଏପରି ଜ୍ଞାନ ହୋଇଯାଇଥାଏ ସେ ଜ୍ଞାନୀ। ଆତ୍ମକଲ୍ୟାଣର ମାର୍ଗ ଏପରି ଜ୍ଞାନୀମାନଙ୍କର ସୁଲଭ ହୋଇଥାଏ। ଆମକୁ ମନେ ରଖିବାକୁ ହେବ ଯେ ଏପରି ଜ୍ଞାନର ଅଧିକାରୀ ହେବା ସହଜ ନୁହେଁ, ମାତ୍ର ଗୁରୁଙ୍କ କୃପା ଲାଭ କଲେ ଉପାସନା ଦ୍ୱାରା ଏହି ଜ୍ଞାନ ସୁଲଭ ହୋଇଥାଏ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 116ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଅସାମର୍ଥ୍ୟ ହେତୁ ପୃଥୁ ପୁତ୍ରକୁ ରାଜ୍ୟ ଅର୍ପଣ କରି ବାନପ୍ରସ୍ଥରେ ଚାଲିଗଲେ। ଶ୍ରୀକୃଷ୍ଣଙ୍କ ଚରଣରେ ମନ ଦେଇ ପବନ ଆହାର କରି କଠୋର ତପସ୍ୟା କଲେ। ଅବଶେଷରେ ସେ ଭଗବାନଙ୍କଠାରେ ମିଶିଗଲେ। ତାଙ୍କ ପତ୍ନୀ ଅର୍ଚ୍ଚି ମଧ୍ୟ ପତିଙ୍କ ସହିତ ମୃତ୍ୟୁବରଣ କଲେ। ପୃଥୁନନ୍ଦନ ବିଜିତାଶ୍ୱ ରାଜା ହେଲେ। ଇନ୍ଦ୍ର ତାଙ୍କୁ ଅନ୍ତର୍ଦ୍ଧାନ ହୋଇଯିବା ବିଦ୍ୟା ଶିଖାଇଦେଲେ। ସେ ମଧ୍ୟ ବୈକୁଣ୍ଠକୁ ଗଲେ। ତାଙ୍କ ପୁତ୍ର ହବିର୍ଥାନ ରାଜା ହେଲେ।

0: ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 116ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତି ନନ୍ଦା ରାଉତରାୟ। ବେତର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଣଧାନ ଫସଲରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ନାଳିର ମୁହଁକୁ ଖୋଲା ରଖନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଓ ପୋକ ସର୍ବେକ୍ଷଣ କରନ୍ତୁ। ସାର, କୀଟନାଶକ ଓ ଘାସମରା ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆ ବୁଣାଧାନ 15ରୁ 20 ଦିନର ହୋଇଯାଇଥିଲେ 3ରୁ 4 ପତ୍ର ଥିବା ଅବସ୍ଥାରେ ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକର ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଏକର ପ୍ରତି 250 ମିଲିଲିଟର ଫେନୋସ୍କା ପ୍ରୋପୋପି ଇଥାଇଲ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଘାସମରା ଔଷଧ ସିଞ୍ଚନ କରିବା ପୂର୍ବରୁ ଜମିର ପାଣି କାଟି ଦିଅନ୍ତୁ ଏବଂ 2ରୁ 3 ଦିନ ପରେ ଜଳସେଚନ କରନ୍ତୁ। ବର୍ଷାପାଗରେ ହରଡ଼ ଫସଲରେ ନାଲି ସମ୍ବଳ ପୋକ ଦେଖାଦେବାର ସମ୍ଭାବନା ରହିଛି। ଏହି ପୋକର ଦମନ ପାଇଁ ଏକର ପ୍ରତି 10 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ସକାଳ ବେଳା ପ୍ରୟୋଗ କରନ୍ତୁ। ଜମିରେ ଅଧିକ ପାଣି ରହିଥିଲେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ ଆର୍ମିୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବିଭେରିଆ ବାସିଆନା ନାମକ ଜୈବିକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10ରୁ 12ଟି ବାଉଁଶ କଣୀ ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀଗୁଡ଼ିକ ବସି ଶୁକ ଏବଂ ଅଣ୍ଡାଗୁଡ଼ିକୁ ଖାଇଯାଆନ୍ତି। ଚଅଁର ଆସିବା ପୂର୍ବରୁ ଏହି ବାଉଁଶ କଣୀଗୁଡ଼ିକୁ କାଢ଼ିଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି, ମାଟି ଏବଂ ପାଉଁଶର ମିଶ୍ରଣକୁ ବିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ରଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଗଛରେ ଫୁଲ ଆସିବା ପୂର୍ବରୁ କୋଡ଼ାଖୋସା ସାରିଦିଅନ୍ତୁ, ନଚେତ୍ ଓହଳ ନଷ୍ଟ ହୋଇ ଅମଳ କମିଯାଇଥାଏ। ପତ୍ର ସୁଡ଼ଙ୍ଗୀ ପୋକ, ଯୌ ପୋକ, ପତ୍ର ଉଙ୍କୁଣିଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ଅଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲି କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର 1-2 ସ୍ଥାନରେ ପ୍ରବଳ ବର୍ଷା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ହେବା ସହିତ ଘଣ୍ଟାକୁ ଭୂପୃଷ୍ଠରେ 30ରୁ

40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଗତକାଲି କଟକ ଜିଲ୍ଲା ବାଙ୍କୀର ବାଁରାଠାରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟାଜଳ ହ୍ରାସ ପାଉଥିବାବେଳେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେବେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି,
1: ଯେଉଁ ଚାଷ ଜମିଟା ପାଣି ଘେରି ଭିତରେ ଅଛି ତାର ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସବୁ ଲାଇନ୍ ଡିପାର୍ଟମେଣ୍ଟର କର୍ତ୍ତୃପକ୍ଷକୁ କୁହାଯାଇଛି। କେମିତି ଭାଗ ଚାଷୀକୁ ବି ବେନିଫିଟ୍ ଦିଆଯାଇପାରିବ ତା ପାଇଁ ଆମେ ବ୍ୟବସ୍ଥା କରିବୁ। 3-4 ଦିନ ସମୟ ଭିତରେ ପାଣିଟା ଟିକେ କମିଗଲା ପରେ ଆକଳନ କରି ଜିଲ୍ଲାପାଳ ମହୋଦୟ ତାଙ୍କ ଟିମ୍ ସରକାରଙ୍କ ପାଖରେ ତାଙ୍କ ରିପୋର୍ଟ ପଠେଇ।
0: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱର ଖାରବେଳ ଭବନରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସ୍ତରୀୟ ପ୍ରକଳ୍ପ ନିରୀକ୍ଷଣ କମିଟିରେ ଭୁବନେଶ୍ୱର କଟକ ପୁରୀ ପାରାଦ୍ୱୀପ ସହରାଞ୍ଚଳ ଅର୍ଥନୈତିକ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ ଉପରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି 4 ସହରରେ ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ପରିବହନ, ବନ୍ଦର ଭିତ୍ତିକ ଶୁଳ୍କ ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା ହୋଇଥିବା ଜଣାପଡ଼ିଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 5,000 କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ଅର୍ଥ ଲାଗି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଯୋଜନାରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର 19 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ସଚିବ ତଥା ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବଳବନ୍ତ ସିଂ ବଲାଙ୍ଗୀର ଗସ୍ତ କରି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଖସଡ଼ା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅବସରରେ ଶ୍ରୀ ସିଂ ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ କୁଷ୍ଠମୁକ୍ତ ଓଡ଼ିଶା ଅଭିଯାନରେ 9,45,000 ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜିଲ୍ଲାରେ 15-ଦିନିଆ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଚଳିତ ମାସ 15 ତାରିଖରୁ 31 ତାରିଖ ଯାଏଁ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଗୌରୀଶଙ୍କର ଲାଲ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ବାଣିଜ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜୀକରଣର ଶେଷ ତାରିଖ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି

0: କରାଯାଇଛି। ଏହା ଯୋଗ୍ୟ ଚାଷୀଙ୍କୁ ଯୋଜନା ଅଧୀନରେ ପଞ୍ଜୀକୃତ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ବିପଦରୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ କ୍ଷତିରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜୁଲାଇ 2026 ଶିକ୍ଷା ସତ୍ରରେ ନାମଲେଖା ଓ ପଞ୍ଜୀକରଣ ଆରମ୍ଭ ହୋଇଛି। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋର ୱେବ୍ସାଇଟ୍ରେ ଅଧିକ ତଥ୍ୟ ପାଇପାରିବେ। ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା 1866 ଆଜିର ଦିନରେ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ସାମିଲ ହୋଇଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ। ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲାମାନଙ୍କର ବୟସ ବଢ଼ିଥାଏ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥାଏ, କିନ୍ତୁ ବେଳେବେଳେ ସେମାନଙ୍କଠାରେ କେତେକ ଗୁରୁତର ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ। ଆଜି ଆମେ ଜାଣିବା ପିଲାମାନଙ୍କଠାରେ ଦେଖାଯାଉଥିବା କେତେକ ପ୍ରମୁଖ ବ୍ୟବହାରଜନିତ ସମସ୍ୟା ସମ୍ପର୍କରେ। ଚଞ୍ଚଳାମୀ କିମ୍ବା ଅତ୍ୟଧିକ କ୍ରିୟାଶୀଳ ରହିବା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା, କିନ୍ତୁ ପିଲାର ବୟସ ବଢ଼ିବା ସହିତ ଯଦି ଏହି ଚଞ୍ଚଳାମୀ କମିନଥାଏ ତେବେ ଏହାକୁ ଆମେ ଆଟେନସନ୍ ଡେଫିସିଟ୍ ହାଇପର୍ ଆକ୍ଟିଭିଟି ଡିସଅର୍ଡର୍ ADHD କହିଥାଉ। ଏହା ଶତକଡ଼ା 5-10% ପିଲାମାନଙ୍କଠାରେ ଦେଖାଯାଇଥାଏ। ଏଥିରେ ପିଲାର ସମସ୍ୟା ଅତି କମ୍ରେ 7 ବର୍ଷ ପୂର୍ବରୁ ଦେଖାଯାଇଥାଏ। ଏହି ରୋଗରେ ପିଲାମାନେ ମାତ୍ରାଧିକ ଚଞ୍ଚଳ ରହିଥାନ୍ତି, କୌଣସି ଗୋଟିଏ ଜାଗାରେ ସ୍ଥିର ହୋଇ ବସିପାରନ୍ତି ନାହିଁ। ଲଗାତାର କିଛି ସମୟ ସେମାନେ ଶ୍ରେଣୀଗୃହରେ, ଘରେ କିମ୍ବା ଟେଲିଭିଜନ ସାମ୍ନାରେ ମଧ୍ୟ ବସିପାରନ୍ତି ନାହିଁ। ସେମାନେ ସାମାନ୍ୟରୁ ଅଧିକ କଥା ହୋଇଥାନ୍ତି। ଏହି ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ମଧ୍ୟ କମ୍ ଥାଏ। ପାଠପଢ଼ା କିମ୍ବା ଖେଳିବାରେ ମଧ୍ୟ ସେମାନେ ଏକାଗ୍ରତା ରଖନ୍ତି ନାହିଁ। ଶିକ୍ଷକମାନେ ବାରମ୍ବାର ଅଭିଯୋଗ କରିଥାନ୍ତି କି ପିଲା ପାଠପଢ଼ାରେ ଧ୍ୟାନ ଦେଉନାହିଁ, ଧୈର୍ଯ୍ୟ ଧରି କ୍ଲାସ୍ରେ ଶୁଣୁନାହିଁ, ପରୀକ୍ଷାରେ କିଛି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ଲେଖିବାକୁ ଭୁଲି ଯାଉଛି, ପ୍ରଶ୍ନ ଅଧା ଶୁଣି ଉତ୍ତର ଦେଉଛି। ଏହି ପିଲାମାନେ ନିଜର ଖାତା, ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ବାରମ୍ବାର ହଜାଇ ଦେଇଥାନ୍ତି। ଏହିସବୁ ସମସ୍ୟା ଯୋଗୁଁ ପିଲାର ପାଠପଢ଼ା ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ପିଲା ସାଧାରଣତଃ ଛୋଟବେଳେ ଦୁଷ୍ଟ ହୋଇଥାନ୍ତି, କିନ୍ତୁ ଏହି ଦୁଷ୍ଟାମୀ ବୟସ ବଢ଼ିବା ସହିତ କମିଯାଇଥାଏ। ଦୁର୍ଭାଗ୍ୟବଶତଃ ଶତକଡ଼ା 10-12% ପିଲାମାନଙ୍କର ବୟସ ବଢ଼ିବା ସହିତ ସେମାନଙ୍କର ଦୁଷ୍ଟାମୀ ବଢ଼ିଯାଇଥାଏ। ଏହା ସାଧାରଣତଃ ପୁଅ ପିଲାମାନଙ୍କଠାରେ ବେଶୀ ଦେଖାଯାଇଥାଏ। ଏହାକୁ ଅପୋଜିସନାଲ୍ ଡିଫାଇନ୍ ଡିସଅର୍ଡର୍ ODD କୁହାଯାଇଥାଏ। ଏଥିରେ ପିଲା ଅତ୍ୟନ୍ତ ଦୁଷ୍ଟ ହୋଇଥାଏ, ଅନ୍ୟମାନଙ୍କ କଥା ମାନେ ନାହିଁ, ଅଯଥା ଯୁକ୍ତି କରେ, ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ହୋଇଯାଏ କିମ୍ବା ରାଗିଯାଏ, ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ, ନିଜେ ଭୁଲ କରି ଅନ୍ୟମାନଙ୍କୁ ଦୋଷ ଦେଇଥାଏ। ଏହି ସମୟରେ ଯଦି ପିଲାର ଚିକିତ୍ସା ଠିକ୍ ଭାବେ କରା ନଯାଏ ତେବେ ସମସ୍ୟା ଆହୁରି ବଢ଼ିଯାଏ ଏବଂ ଏହା ଅନ୍ୟ ଏକ ରୋଗ କଣ୍ଡକ୍ଟ ଡିସଅର୍ଡର୍ରେ ପରିଣତ ହୁଏ। ଏଥିରେ ପିଲା ମିଛ କହିଥାଏ, ଚୋରି କରିଥାଏ, ଘର ଓ ବାହାର ଲୋକଙ୍କୁ ଧମକାଇଥାଏ ଓ ଝଗଡ଼ା କରିଥାଏ, ପଶୁପକ୍ଷୀମାନଙ୍କୁ ନିର୍ଦ୍ଦୟ ଭାବରେ ଶାରୀରିକ ନିର୍ଯାତନା ଦେଇଥାଏ, ଘରୁ କିମ୍ବା ସ୍କୁଲ ଲୁଚି ପଳାଇ ଯାଇଥାଏ, ଦୁଷ୍ଟ ପିଲାମାନଙ୍କ ସହିତ ବେଶୀ ସାଙ୍ଗ ହୋଇଥାଏ, ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ କରିଥାଏ ଓ ନାନା ପ୍ରକାରର କୁକର୍ମରେ ଲିପ୍ତ ରହିଥାଏ। ଏହା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ସମସ୍ୟା। ଏଥିପାଇଁ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ। ଆମ ସମାଜର ଶତକଡ଼ା 3-5% ପିଲା ହେଉଛନ୍ତି ମାନସିକ ରୂପରେ ଅନଗ୍ରସର। ଏହି ପିଲାମାନଙ୍କଠାରେ ମଧ୍ୟ କିଛି ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ, ଯେଉଁଗୁଡ଼ିକ ହେଲା ରାଗିବା, ଚିଡ଼ିଚିଡ଼ା ହେବା, ବାରମ୍ବାର କାନ୍ଦିବା, ଜିନିଷପତ୍ର ବିନା କାରଣରେ ଭଙ୍ଗାରୁଜା କରିବା, ନିଜ ଶରୀରରେ କ୍ଷତ ସୃଷ୍ଟି କରିବା। ଏହିସବୁ ସମସ୍ୟାର ଚିକିତ୍ସା ଠିକ୍ ସମୟରେ ନିହାତି ଜରୁରୀ। ଅଟିଜିମ୍ ପିଲାମାନଙ୍କଠାରେ ଦେଖାଯାଉଥିବା ଅନ୍ୟ ଏକ ପ୍ରମୁଖ ମାନସିକ ରୋଗ। ଏହି ରୋଗରେ ପିଲା ଅନ୍ୟମାନଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା କରିପାରେ ନାହିଁ, ଅନ୍ୟମାନଙ୍କ ସହିତ ମିଶିକରି ରହିପାରେ ନାହିଁ ଓ ନିଜେ ଏକୁଟିଆ ରହିବାକୁ ପସନ୍ଦ କରେ। ଶ୍ରୋତାବନ୍ଧୁ, ପିଲାମାନଙ୍କଠାରେ ଦେଖାଯାଉଥିବା ଏହିସବୁ ବ୍ୟବହାରଜନିତ ସମସ୍ୟାର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥିନିମନ୍ତେ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ଅଟେ। ଏଥିପାଇଁ ବ୍ୟବହାରିକ ଚିକିତ୍ସା ବିହେଭିଆରାଲ୍ ଟ୍ରିଟମେଣ୍ଟ ସହିତ ଦରକାର ପଡ଼ିଲେ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ତେଣୁ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ, ସେମାନେ ପିଲାମାନଙ୍କର ଏହିଭଳି

0: ବ୍ୟବହାର ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନେ ବ୍ୟବହାର ଜନିତ ସମସ୍ୟାକୁ ଠିକ୍ ସମୟରେ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କଲେ ପିଲାର ଭବିଷ୍ୟତ ଉଜ୍ଜଳମୟ ହେବ।
1: ଆମର ସ୍ୱସ୍ତ୍ରୀ ଶୁଣିଲେ ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସତ୍ୟକାମ ମହାପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101 ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲାଓ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ ବୋଲି ସ୍ପଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। କଟକ ବାରସ୍ଥିତ ଜଗଦ୍ଗୁରୁ କୃପାଳ ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ। ନୈତିକ ଦକ୍ଷତା ସମ୍ପନ୍ନ ଏବଂ ସାମାଜିକ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ପ୍ରଦାନ କରିବାକୁ ରାଷ୍ଟ୍ରପତି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଗବେଷଣା, ନବସୃଜନ, ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଯୁବବର୍ଗଙ୍କ ଆକାଂକ୍ଷାକୁ ସାକାର କରାଯାଇପାରିବ। ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନେଇ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶାକୁ 3 ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଭୁବନେଶ୍ୱରରୁ ବ୍ରହ୍ମପୁରକୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିବେ। ସେଠାରେ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଆସନ ଉପନିର୍ବାଚନର ଫଳାଫଳ ଗତ ସନ୍ଧ୍ୟାରେ ପ୍ରକାଶ ପାଇଛି। ବିଜେପି, କଂଗ୍ରେସ ଏବଂ ଜନସୁରାଜ ପାର୍ଟି ବିଜୟୀ ହୋଇଛନ୍ତି। ଗୁଜରାଟର ଭଦୋଦରା ଜିଲ୍ଲାର ମଞ୍ଜଲପୁର ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସତ୍ୟେନ୍ଦ୍ର ଭାଇ ପଟେଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭିକା ଭାଇ ରାବ୍ରିଙ୍କୁ 30,000 ଉର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପି ବିଧାୟକ ଯୋଗେଶ ପଟେଲଙ୍କ ପରଲୋକରେ ଏହି ଆସନଟି ଖାଲି ପଡ଼ିଥିଲା। ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ କଂଗ୍ରେସର ଘନଶ୍ୟାମ ସିଂ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଆଶୁତୋଷ ତିୱାରୀଙ୍କୁ 6,000 ଉର୍ଦ୍ଧ୍ୱ ଭୋଟ୍ରେ ପରାସ୍ତ କରିଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନରେ ଜନସୁରାଜ ଦଳର ପ୍ରଶାନ୍ତ କିଶୋର ବିଜୟୀ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ବିଜେପିର ନୀରଜ କୁମାର ସିହ୍ନାଙ୍କୁ ସେ ପାଖାପାଖି 19,000 ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରାଜ୍ୟସଭାକୁ ମନୋନୀତ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। 3 ଆସନ ପାଇଁ ଗତମାସ 30 ମତଗ୍ରହଣ କରାଯାଇଥିଲା। ସଂସଦର ଉଭୟ ସଦନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରୁନାହାନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ରିଜିଜୁ କହିଛନ୍ତି, ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ଆଲୋଚନାରେ ବିରୋଧୀ ସଦସ୍ୟ ଅଂଶଗ୍ରହଣ କରିନଥିଲେ। ସେହିପରି ରାଜ୍ୟସଭାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟ ଏଥିରେ ଅଂଶଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ସଂସଦ ବାହାରେ ବିରୋଧୀ ସଦସ୍ୟ ସେମାନଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଥିବା ଶ୍ରୀ ରିଜିଜୁ କହିଛନ୍ତି, ସଦନରେ ବିରୋଧୀ ସଦସ୍ୟଙ୍କୁ ସୁଯୋଗ ପ୍ରଦାନ କରାଗଲେ ମଧ୍ୟ ସେମାନେ ତାହାର ଉପଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଯନ୍ତରମନ୍ତରରେ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସରକାରଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ନୂଆଦିଲ୍ଲୀରେ ଗତକାଲି ଉଜବେକିସ୍ତାନର ନିବେଶ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ

ଲାଜିକ୍ ଭଦ୍ରତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଫଳପ୍ରଦ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରେ ବାଣିଜ୍ୟ, ନିବେଶ, ଔଷଧ, ଯୋଗାଯୋଗ, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଅନ୍ତର୍ଭୁକ୍ତ। ଦୁଇ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ସହଭାଗିତା ବ୍ୟବସାୟ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଅରୁଣାଚଳ ପ୍ରଦେଶର ଗ୍ଲୋଉ ହ୍ରଦକୁ ଦେଶର 101ତମ ରାମସର ସ୍ଥଳ ଭାବେ ମାନ୍ୟତା ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି ଏ ସଂକ୍ରାନ୍ତ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ ଏହି ନିଷ୍ପତ୍ତିକୁ ଜୈବ ବିବିଧତାର ସଂରକ୍ଷଣ, ଜଳ ଏବଂ ଜଳବାୟୁ ସୁରକ୍ଷା ତଥା ନିରନ୍ତର ଜୀବିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି, ପୂର୍ବ ହିମାଳୟର ଏହି ନିର୍ମଳ ମଧୁର ଜଳହ୍ରଦ ଏବଂ ଜୈବ ବିବିଧତାର ଉଲ୍ଲେଖନୀୟ ଅଞ୍ଚଳ। କମଲାଙ୍ଗ ବ୍ୟାଘ୍ର ସଂରକ୍ଷଣ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଏହା ଅବସ୍ଥିତ। ସେଠାରେ 150ରୁ ଅଧିକ ପ୍ରଜାତିର ବୃକ୍ଷରାଜି ଏବଂ 49ଟି ଅର୍କିଡ୍ ପ୍ରଜାତିର ଗଛ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଅରୁଣାଚଳ ପ୍ରଦେଶର ଏହା ପ୍ରଥମ ରାମସାର ସ୍ଥଳ ହୋଇଛି। ବିଶ୍ୱସ୍ତରରେ ଭାରତ ଆର୍ଦ୍ରଭୂମି ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। 2014ରେ ଦେଶରେ 26ଟି ରାମସାର ସ୍ଥଳ ଥିବାବେଳେ ଏବେ ଏହା 101କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଏବଂ ନିରନ୍ତର ବିକାଶ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। କୃତ୍ରିମ ବୁଦ୍ଧିମତା, ସାଇବର ଦକ୍ଷତା, ସ୍ୱୟଂଚାଳିତ ପ୍ରଣାଳୀ, ସୂଚନା, ଭବିଷ୍ୟତରେ ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ତଥ୍ୟଚାଳିତ ନିଷ୍ପତ୍ତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୂଆଦିଲ୍ଲୀରେ ଗତକାଲି ଭାରତୀୟ 3ଟିଯାକ ସେନାର ଭବିଷ୍ୟତ ଯୁଦ୍ଧ ପାଠ୍ୟକ୍ରମ ଚତୁର୍ଥ ସଂସ୍କରଣର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣି ଏହା କହିଛନ୍ତି। ଭବିଷ୍ୟତ ଯୁଦ୍ଧର ରୂପରେଖ ଏବଂ ସାମରିକ କାର୍ଯ୍ୟକଳାପ ଉପରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଏହି ଅବସରରେ ଜେନେରାଲ ସୁବ୍ରମଣି ଆଲୋକପାତ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସଶସ୍ତ ବାହିନୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଗବେଷକ ସମ୍ମିଳିତ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟାଳୟ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଏହି 4 ସପ୍ତାହର ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଭୂ ରାଜନୈତିକ ସ୍ଥିତି, ସାଇବର କ୍ଷେତ୍ର, ବହୁମୁଖୀ ସୁରକ୍ଷା ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣକାରୀଙ୍କୁ ଏହି ପାଠ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥାଏ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉନାହିଁ କିମ୍ବା ଏଥିପାଇଁ କୌଣସି ଯୋଜନା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ସଂକ୍ରାନ୍ତ ବିବୃତ୍ତି ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏବେ ଧାର୍ମିକ ତୀର୍ଥଯାତ୍ରାରେ ଅଛନ୍ତି ବୋଲି ଶ୍ରୀ ବାଘାଇ କହିଛନ୍ତି। ଇରାନର ସମସ୍ତ ଆଲୋଚନାକାରୀ ଏବେ ଦେଶରେ ଉପସ୍ଥିତ ଥିବା ସେ ସ୍ପଷ୍ଟ କରିଛନ୍ତି। ହର୍ମୁଜ ପ୍ରଣାଳୀ ପରିଚାଳନା ନେଇ ଓମାନ ଆଲୋଚନା ହୋଇଥିବା ସମ୍ପର୍କରେ ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏୟାରଫୋର୍ସ ୱାନ୍ରେ ଗସ୍ତବେଳେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ ମଧ୍ୟସ୍ଥିକ ମାଧ୍ୟମରେ ଇରାନ ସହିତ ଆଲୋଚନା ହେଉଥିବା ନେଇ ସୂଚନା ଦେଇଥିଲେ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭ ଆହୁରି ତୀବ୍ର ହୋଇଥିବା ରିପୋର୍ଟରେ କୁହାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନ ଛାଡ଼ିବାକୁ ମନା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହୋଇଛି। ରାୱାଲକୋଟ୍ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ମାନବିକାଧିକାର ପରିଷଦ ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁସାରେ ଏହି ବିକ୍ଷୋଭ ସହିତ ଜଡ଼ିତ ଘଟଣାରେ ଏପର୍ଯ୍ୟନ୍ତ 80 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆନ୍ଦୋଳନ ପ୍ରଥମେ ଉନ୍ନତ ମୌଳିକ ସୁବିଧା ଏବଂ ଅଧିକ ବିକାଶ ଦାବିରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିକ୍ଷୋଭକାରୀମାନେ ମୁଜାଫରବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ହେଉଥିବା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସଂଶୋଧନ କରିଛନ୍ତି। ଜାରି ହୋଇଥିବା ନୂତନ ହାର ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 25.50 ପଇସାକୁ ବୃଦ୍ଧି ପାଇଛି। ଏଥିରେ ପ୍ରତି ଲିଟର 1.50 ପଇସାର ସଡ଼କ ଓ ଭିତ୍ତିଭୂମି ଉପକର ଅନ୍ତର୍ଭୁକ୍ତ। ସେହିପରି ଏଟିଏଫ୍ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 22 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 3.50 ପଇସା ଧାର୍ଯ୍ୟ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ସଂଶୋଧିତ ହାର ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ବର୍ତ୍ତମାନର ଉତ୍ପାଦ ଶୁଳ୍କ ପୂର୍ବପରି ବଳବତ୍ତର ରହିଛି। ଏହି ନୂତନ ହାର ଆସନ୍ତା 15 ଦିନ

ପର୍ଯ୍ୟନ୍ତ ଜାରି ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101 ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲୋର।

ଅରୁଣାଚଳ ପ୍ରଦେଶର ବ୍ଲୌ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉ ନାହିଁ ବୋଲି ସ୍ପଷ୍ଟ କଲା ଇରାନ ଏବଂ ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳି ଆଖଲା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାସ୍ତା।

0: ଲଢ଼େଇ ଲେଖାନ୍ ଭାରତ ଦିଶମ ଦ 1947 ମସିହା ଅଗଷ୍ଟ 15 ତାରିଖରେ ଦ ମୁଟେଗେ ବା ଅପନତ କୁଆ ହୟତ ଅନିୟତ ରେଗେ ଆରହଁ ତିନା ସେରମା ଚ ଭାରତ ଦିଶମ ଦ ତାହେଁ କୁଆ ଅନାତେ ଆଦିବାସୀ ହଳା ଦ ଭାରତ ଦିଶମ ରିଆ ଫୁର୍ଗଲ ଲଢ଼େଇରେ ଅଡ଼ିତେଟ ଗେ ଏନେମ ମେନାଆ ଅନାତେ ନେତାର ହଁ ଆୟୁରିଏ କୋ ଗାଲଚିଏ କୋ ମେନା ସିଦ କାହ୍ନୁ ବିର୍ସା ବୀର ବାବନ ତାହେନ ଜପିତ ଥିର ସାର କାପି ଜାହେର ଗାର ସେଦା ଏଖନ ଗେ ଆବୁଆ ବୀର ବୁରୁ ଦାରେ ଦିରୁ ଆବୁଆ ଦିକୁ ଜାରିବ କାବୁଆ ଭାରତ ଦିଶମ ରେନା ଫୁର୍ଗଲ ଲଢ଼େଇ କଥା ଦ ଲୁତୁର ରେବନ ରେବେତ କାମା ଆର ଅନାରେ ମେନା ଆଦିବାସୀ ହଳା ଏନେମ କଥା କବନ ବଡ଼ାଏ କାମା ଭାରତ ଦିଶମ ଜାଇ ଜିନ୍ ସିଦ କାନୁ ବିର୍ସା ବୀର ଜାଇ ଜିନ୍
1: ଭାରତ ଦିଶମ ରେ ଅପନତ ଲଢ଼େଇରେ ଆଦିବାସୀ କୁଆ ଏନେମ ନୂଆ ବାବଦେ ନନ୍ଦକିଶୋର କିସ୍କୁ ଟିକିନା ଥୁତିପେ ଆଞ୍ଜମ କିଆ ନିତୁଦ ବିପ୍ରଚରଣ ଟୁଡୁ ଆର ସାଉତେନ କୁଆ ଆର ମିଟି ସେରେଞ୍ଜ ଆଜମ୍ପେ।

0: ᱨᱟᱢᱚᱪᱚᱱᱫᱨᱚ ᱴᱩᱰᱩ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱾ ᱱᱚᱣᱟ ᱥᱮᱨᱮᱧ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ ᱾
1: ଶୁଣୁଥିଲେ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ ପ୍ରଯୋଜନା ଉପସ୍ଥାପନା ବାହାଦୁଚରଣ ହାଁସଦା, ଆକାଶବାଣୀ ବାରିପଦା। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ସ୍ୱରୂପ ନାୟକଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ରାତ୍ରି ଘୋଷ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, PM ସୂର୍ଯ୍ୟ ଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
3: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।
5: କୁଆରୀ ମନର ଅଦେଖା ସ୍ୱପ୍ନ ଅସୁମାରୀ, ସ୍ୱପ୍ନ ତା ଭବିଷ୍ୟତକୁ ନେଇ, ସ୍ୱପ୍ନ ଏବଂ ଅଭିଳାଷ ତା ମନର ମଣିଷ ପାଇଁ।

ଅପେକ୍ଷା ରାତିକୁ ଅପେକ୍ଷା ରାତିର ସ୍ୱପ୍ନକୁ, ସ୍ୱପ୍ନରେ ଆସେ ସେ ପାଖରେ ବସେ ସେ କେଜାଣି କେତେ କଥା ମନ ଖୋଲି କହେ, ଗୀତ ଗାଏ ଆଉ ନିଜର କରିଦିଏ ମୋତେ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ, 1800-345-6718 କିମ୍ବା 1912 ରେ କଲ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
5: ଆଜ୍ଞା ହଁ, ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800-345-718 ରେ ଯୋଗାଯୋଗ କରନ୍ତୁ।
6: ସ୍ୱପ୍ନର ପଥେ ଯାଉ ଯାଉ ଦେଖା ହେଲା ସେ ଅଚିହ୍ନା ଝିଅ ସାଥେ। କିଛି କ୍ଷଣ ମଧ୍ୟରେ ଆପଣାର କରିନେଲା ସେ, ବାନ୍ଧିନେଲା ମୋତେ ତା ପ୍ରୀତିର ଡୋରିରେ।

କାଲି ରାତିରେ ସ୍ୱପ୍ନରେ ଦେଖିଲି ସେଇ ନିରିମାଖି ଝିଅଟିକୁ, ଲାଜରେ ସରସର ପୁଣି ରାଗରେ କରକର, କେବେ ହସେ କେବେ ରୁଷେ ଅମାନିଆ ମନ ତାର।

ସ୍ୱପ୍ନର ସୌଦାଗର ମୋର, ଚାଲିଯିବା କେଉଁ ଏକ ଦୂର ସହରକୁ, ପ୍ରୀତି ପ୍ରଣୟର ଆକାଶରେ ଉଡ଼ି ବୁଲିବା ମୁକ୍ତ ବିହଙ୍ଗ ପରି।

କେବେ କେବେ ସ୍ୱପ୍ନ ଭଙ୍ଗ ହୋଇଥାଏ, ସବୁକିଛି ହୋଇଯାଏ ଅମା ଅନ୍ଧାରମୟ, ହର୍ଷ ଉଲ୍ଲାସ କୋହର ରୂପ ନିଏ, ସାଧିହରା ହୋଇଯାଏ ମଣିଷ, ଏକା ଏକା ଲାଗେ ବଞ୍ଚିବା ହୋଇଯାଏ ବହୁତ ଦୁର୍ବିସହ।

ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା। ଆରମ୍ଭ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ସାଜନ କୁମାର ବଳ ଏବଂ ସାଥୀ।

ଏଇଠି ଶେଷ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମକୁ। ପରିବେଷଣ କରିଥିଲେ ଶିଳ୍ପୀ ସାଜନ କୁମାର ବଳ ଏବଂ ସାଥୀ, ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଯଦି ଆପଣଙ୍କୁ ପଚରାଯାଏ ଯେ ଆପଣ ସ୍ୱପ୍ନ ଦେଖନ୍ତି, କଥାଟି ଶୁଣି ଆପଣଙ୍କୁ ନିଶ୍ଚୟ ହସ ଲାଗିବ। ଆଉ ଆପଣ ଭାବିବେ, ଇଏ କି ପ୍ରଶ୍ନ, ସ୍ୱପ୍ନ କିଏ ନ ଦେଖେ ଯେ? ସଂସାରର ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖନ୍ତି। ତେବେ ଏଇ ଯୋଉ ସ୍ୱପ୍ନ କଥା ମୁଁ କହୁଛି, ତାହା ଶୋଇଥିଲା ସମୟରେ ଦେଖୁଥିବା ସ୍ୱପ୍ନ ନୁହେଁ, ବରଂ ଖୋଲା ଆଖିରେ ଦେଖୁଥିବା ସ୍ୱପ୍ନର କଥା। ହଁ, ଖୋଲା ଆଖିର ସ୍ୱପ୍ନ ହିଁ ବ୍ୟକ୍ତିକୁ ସ୍ୱତନ୍ତ୍ର ଦିଗ୍ଦର୍ଶନ ଦେଇଥାଏ, ଜୀବନରେ କିଛି ଅଲଗା କରିବା ପାଇଁ ପ୍ରେରଣା ଦିଏ, ନିଜ ପାଇଁ ସ୍ୱତନ୍ତ୍ର ପରିଚୟଟିଏ ତିଆରି କରିବା ପାଇଁ ଖୋରାକ ଯୋଗାଏ। ପିଲାଟିଏ ଛୋଟ ଥିଲାବେଳେ ତାକୁ ତାର ସ୍ୱପ୍ନ ବିଷୟରେ ଯଦି ପଚରାଯାଏ, ତେବେ ସେ ଏକା ସାଙ୍ଗରେ ଅନେକ କଥା କୁହେ। ବୟସ ବଢ଼ିବା ସହିତ ବଦଳିଯାଏ ତାର ସ୍ୱପ୍ନର ପରିଭାଷା, ସ୍ୱପ୍ନର ରଙ୍ଗ। ଧୀରେ ଧୀରେ ସେ ବୁଝିପାରେ ସେ କ'ଣ କରିବାକୁ ଚାହୁଁଛି, ଆଉ ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବା ଲାଗି ଉଦ୍ୟମ ବି କରେ। ସେହିସବୁ ଭିତରେ ଦିନେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଏ ମଧ୍ୟ। ତେବେ ବେଳେବେଳେ ଏମିତି ବି ହୁଏ, ମଣିଷ ସ୍ୱପ୍ନ ତ ଦେଖେ, ହେଲେ ପରିସ୍ଥିତି ଯୋଗୁଁ ସେ ହୁଏତ କେତେବେଳେ ନିଜର ସ୍ୱପ୍ନ କଥା ଭୁଲିଯାଏ, ତ କେତେବେଳେ ତାକୁ ଭୁଲିବାକୁ ପଡ଼େ। ଆମ ଭିତରେ ଏମିତି ଅନେକ ଅଛନ୍ତି ଯେଉଁମାନେ କି ପ୍ରତିକୂଳ ପରିସ୍ଥିତିରେ ବି ନିଜ ସ୍ୱପ୍ନଠାରୁ ଦୂରେଇ ଯାଆନ୍ତି ନାହିଁ, ତାକୁ ପାଇବାକୁ ସବୁ ପ୍ରତିବନ୍ଧକକୁ ଦୃଢ଼ତାର ସହିତ ସାମ୍ନା କରନ୍ତି, ଆଉ ସେଥିରେ

0: ସଫଳ ମଧ୍ୟ ହୁଅନ୍ତି। ତେବେ ଆପଣମାନେ ଭାବୁଥିବେ ମୁଁ ଆଜି କାହିଁକି ସ୍ୱପ୍ନ ବିଷୟରେ ଏତେ ସବୁ କଥା କହୁଛି, କାରଣ ଆଜିର ଆଳାପରେ ଆମେ ଯାହାଙ୍କୁ ଭେଟିବାକୁ ଯାଉଛୁ ତାଙ୍କ ଜୀବନର କଥା, ସ୍ୱପ୍ନ, ଇଚ୍ଛା ସମ୍ପର୍କରେ ତାଙ୍କ ସହିତ କଥା ହେବା ଆଉ ତାଙ୍କ ବିଷୟରେ ଜାଣିବା। ସେ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ଭଞ୍ଜ। ତେବେ ଆସନ୍ତୁ ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜିର ଆଳାପ ଆରମ୍ଭ କରିବା ଆପଣଙ୍କ ପିଲାଦିନରୁ। ପିଲାଦିନ ଆପଣଙ୍କର କେମିତି କଟିଥିଲା ଆଉ ସେ ସମୟର ପରିବେଶ କେମିତି ଥିଲା?
1: ତୁମେ ମୋତେ ଆଜି ମନେ ପକେଇଦେଲ ଅତୀତର ସ୍ମୃତିକୁ। ଅତୀତର ସ୍ମୃତି ପ୍ରକୃତରେ କେତେ ଅଭୁଲା, ଯିଏ ଅନୁଭବୀ ସେ ଜାଣିପାରିବ। ଛୋଟ ଦିନର ବାପା ମା ଭାଇ ଭଉଣୀଙ୍କ ମେଳରେ କେମିତି ଯେ ଦିନ କଟିଯାଏ ତାର ଅନ୍ତ ନଥାଏ। ଆମେ ପାଞ୍ଚ ଭଉଣୀ ଦୁଇ ଭାଇ, ସାତ ଜଣ। ଏବେ ମୁଁ ଭାବୁଛି ସେ ଯୁଗରେ ସାତ ଜଣକୁ କେମିତି ବାପା ମା ମଣିଷ କଲେ। ଆମେମାନେ ଗୋଟେ ଗୋଟେ ଛୁଆକୁ ମଣିଷ କରିପାରୁନୁ? ସେତେବେଳେ କେତେ ହସ ଖୁସି, ବୈକୁଣ୍ଠ ସମାନ ଅଟେ ସେଇ ଘର। ପରସ୍ପର ସ୍ନେହ ଥାଏ ଜହି ନିରନ୍ତର, ଯୋଉଠି ସ୍ନେହ, ଯୋଉଠି ମମତା, ଯୋଉଠି ପ୍ରେମ, ଯୋଉଠି ଭଲ ପାଇବା, ସେଇଠି ସବୁକିଛି। ମୋ ବାପାଙ୍କର ପିଲାମାନଙ୍କ ପ୍ରତି ମମତା, ମୋ ମାଙ୍କର ସ୍ନେହ, ସିକ୍ତ, ରନ୍ଧା ସବୁ ମନେ ପଡ଼ିଯାଉଛି। ସତରେ ସେଦିନ କେତେ ଭଲ ଥିଲା। ଏମିତି ଗୋଟିଏ ସମୟ ଯାଇନି ସନ୍ଧ୍ୟାବେଳେ ସାତ ଭାଇ ଭଉଣୀ ବସିକି ଏକା ସାଙ୍ଗରେ ପ୍ରାର୍ଥନା କରିନୁ। ବାବା ସବୁ ସମୟରେ କହନ୍ତି ପିଲାମାନେ ସବୁଠୁ ଉପରେ ଅଛନ୍ତି ଭଗବାନ। ତାଙ୍କର ସତ୍ତ୍ୱା ଯଦି ତୁମେ ନିଜ ମନରେ ଭାବିବ ତେବେ ଯାଇ ତୁମେ ଭଲ ମଣିଷ ହେବ। ଯୋଉ କାମ ଆରମ୍ଭ କରିବ ପ୍ରଥମେ ଗଣପତିଙ୍କୁ ମନେ କରିକି ସବୁ କାମ ଆରମ୍ଭ କରିବ। ବାବା ମାଙ୍କର ପ୍ରଭାବ ଆମ ଉପରେ ବହୁତ ପଡ଼ିଥିଲା, ତେଣୁ କୌଣସି ଭାଇ ଭଉଣୀ ଆମେ କେବେ ବି ଦିନେ ଟ୍ୟୁସନ୍ ହେଇନୁ। କାରଣ ବାବା ଥିଲେ ଡିଷ୍ଟ୍ରିକ୍ଟ ଇନ୍ସପେକ୍ଟର ଅଫ୍ ସ୍କୁଲ୍ସ, ଶିକ୍ଷା ବିଭାଗର କର୍ମଚାରୀ, ସେଥିରେ ସାତ ଜଣ ଆମେ। ତଥାପି ମୋ ବାବା ସମସ୍ତଙ୍କୁ ମଣିଷ କରିଛନ୍ତି, ମଣିଷ ପରି ମଣିଷ। ପାଠ ତା ସହିତ ବିଭିନ୍ନ ପ୍ରକାରର ଆକ୍ଟିଭିଟିସରେ ସ୍ଥାନ ଦେଇଛନ୍ତି। ମୁଁ କହିଲି ବାବା ମୋତେ ଟିକେ ନାଚ ଶିଖା। ମୋତେ ନାଚ ଶିଖିବା ବହୁତ ଭଲ ଲାଗୁଥିଲା। ବାବା ପ୍ରଥମେ ଇଚ୍ଛା କରିନଥିଲେ, କିନ୍ତୁ ପରେ ପରେ ଦେଖିଲେ ମୋର ଆଗ୍ରହ ବହୁତ ବେଶୀ, ତେଣୁ କହିଲେ ଯା ଯଦି ତୁ ଶିଖିବାକୁ ଚାହୁଁଛୁ ଶିଖ। ମୋର ଯେଉଁ ଶିକ୍ଷକ ଥିଲେ ନୃତ୍ୟ ଶିକ୍ଷକ ଦିବଂଗତ ଦେବୁ ବୋଷ, ସେ ହେଉଛନ୍ତି ମୋର ଗୁରୁ। ସେ ପ୍ରଥମେ ମୋତେ ନୃତ୍ୟ ଶିଖାଇଥିଲେ, ମୁଁ ବହୁତ କିଛି ତାଙ୍କ ପାଖରୁ ଶିଖିଥିଲି।
0: ଆପଣଙ୍କ ସମୟରେ ଯେତେବେଳେ ଆପଣ ନାଚ ଶିଖିଲେ, ପାଠ ପଢ଼ିଲେ, ସେ ସମୟରେ ଏସବୁକୁ ନେଇ ସମାଜର ଦୃଷ୍ଟିଭଙ୍ଗୀ କେମିତି ଥିଲା? ଆପଣ କେବେ କୌଣସି ସମସ୍ୟାର ସମ୍ମୁଖୀନ ହେଇନାହାନ୍ତି?
1: ହଁ ନିଶ୍ଚୟ, ପାଠ ପଢିବା ପାଇଁ କିଛି ସମସ୍ୟା ନଥିଲା।
0: ଆଜ୍ଞା,
1: କିନ୍ତୁ ନାଚ ଶିଖିବା ପାଇଁ ସମସ୍ୟା ଥିଲା। ଝିଅମାନେ ନାଚ ଶିଖିଲେ କାଳେ କେହି ବାହା ହେବେନି ତାଙ୍କୁ, ସେ ଭାବନା ମନରେ ଥିଲା।
0: ଆଜ୍ଞା,
1: ସେତେବେଳେ କିନ୍ତୁ ମୋ ବାବା ତାକୁ କେବେ ମଧ୍ୟ ମନରେ ଧରି ନଥିଲେ। ମୋ ବାବା କହୁଥିଲେ ତୁ ଶିଖିବାକୁ ଯଦି ଚାହୁଁଛୁ କିନ୍ତୁ ବାହାରକୁ ବେଶୀ ଯିବୁନି। ଏହିପରି ଭାବରେ ମୁଁ ନାଚ ଶିଖିଥିଲି।
0: ତାମାନେ ଆପଣଙ୍କୁ ବାହାରେ କୌଣସି ପ୍ରକାର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ କି
1: ଚାହୁଁନଥିଲେ,
0: ଅନୁମତି ନଥିଲା, କିନ୍ତୁ ଘରେ ଆପଣ ଶିଖୁଥିଲେ।
1: କିନ୍ତୁ ତାପରେ ପରେ ମୋ ନାଚ ଏତେ ମୋ ବାବାଙ୍କୁ ଭଲ ଲାଗିଲା, କାରଣ ମୋତେ ପ୍ରଥମେ ଜ୍ୟୋତିବିହାର ହେଲା।
0: ଆଜ୍ଞା,
1: ସେଥିରେ ମୁଁ ପ୍ରଥମ ମୋ ନାଚ ନାଚିଥିଲି। ମୋର ଶେଷ ଷ୍ଟେଜରେ ନାଚ ହେଲା ବିଏଡ୍ ପରୀକ୍ଷାରେ, ଦଶ ଅବତାର। ସେତେବେଳେ ବାବା କିଛି କହୁନଥିଲେ, ତାପରେ ମୁଁ ନାଚରେ ଡୋରି ବନ୍ଧା ହେଇଗଲା। ତାପରେ ସ୍କୁଲରେ ଚାକିରି କଲି, ପୁଣି ଥରେ ନାଚ ଦେଖିଲା ମାନେ ଇଚ୍ଛା ହେଲା ପିଲାଙ୍କୁ ଶିଖେଇବି, ତାପରେ ମୁଁ ପିଲାଙ୍କୁ ଶିଖେଇଲି।
0: ଆଜ୍ଞା, ପ୍ରତ୍ୟେକ ପିଲାଙ୍କର ଜୀବନରେ କିଛି ଲକ୍ଷ୍ୟ ଥାଏ, ସେମାନେ ଚାହାନ୍ତି ବଡ଼ ହେଲେ ମୁଁ ଏଇଆ ହେବି। ତେବେ ଆପଣଙ୍କ ଜୀବନର ଲକ୍ଷ୍ୟ କ'ଣ ଥିଲା? ଆପଣ କ'ଣ ଚାହୁଁଥିଲେ ମୂଳରୁ ଶିକ୍ଷୟିତ୍ରୀଟିଏ ହେବା ପାଇଁ?
1: ନା, ମୁଁ ଜମା ଚାହୁଁନଥିଲି। ମନୁଷ୍ୟ ଗୋଟେ କଥା ଭାବେ, ଗୋଟେ କଥା ହୁଏ, ଯୋଉଟା ବିଧିର ବିଧାନ ସେଟା ନିଶ୍ଚୟ ହେବ, ତାକୁ କେହି ଆନ କରିପାରିବେ ନାହିଁ। ଯଦିଓ ମୁଁ ମୋର ଗୁରୁମାନଙ୍କୁ ବହୁତ ଭଲ ପାଉଥିଲି,
0: ଆଜ୍ଞା,
1: ମୋ ଗୁରୁମାନେ ମୋ ଉପରେ ବହୁତ ପ୍ରଭାବ ପକାଉଥିଲେ, ଏବେ ମଧ୍ୟ ମୋ ଗୁରୁମାଙ୍କୁ ମୁଁ ଝୁରି ହୁଏ, କିନ୍ତୁ ନିଜେ କାହିଁକି ଶିକ୍ଷୟିତ୍ରୀ ହେବାକୁ ଚାହୁଁନଥିଲି ସେଇଟା ମଧ୍ୟ ଭାବିପାରୁନି। ଯେତେବେଳେ ପ୍ରଥମେ ମୋ ବାବା କହିଲେ ତୁ ପାଇଛୁ ବିଏଡ୍ କରିଦେ, ତେଣୁ ମୁଁ ବାଧ୍ୟ ହେଇକି ବିଏଡ୍ରେ ଆଡ଼ମିସନ୍ ନେଇଥିଲି।
0: ଆଜ୍ଞା,
1: କିନ୍ତୁ ତାପରେ କ'ଣ ହେଲା, ସ୍କୁଲରେ ଯେତେବେଳେ ମୁଁ ପ୍ରଥମେ ଗଲି କ୍ଲାସ୍ 9th A କୁ,
0: ଆପଣ ପ୍ରଥମେ ଯେତେବେଳେ ଚାକିରି କଲି
1: ଫାର୍ଷ୍ଟ 9th A କୁ ମୋତେ କ୍ଲାସ୍ ଟିଚର୍ କଲେ, ମୁଁ ଗଲା ମାତ୍ରେ ପିଲାମାନେ ଗୁରୁମା ନମସ୍କାର କହିକି ସବୁ ଠିଆ ହେଲେ। ସେଇ ଭିତରେ ଖାଲି ମୋତେ ସମସ୍ତଙ୍କ ମୁହଁ ଲାଗିଲା ଯେମିତି ମୋ ନିଜ ଆପଣାର, ମୋ ଛୁଆମାନେ ଯେମିତି, ଏତେ ଭଲ ଲାଗିଲା ପିଲାମାନଙ୍କୁ। ମୁଁ ତାଙ୍କୁ

0: ଭୁଲି ପାରିଲିନି। ବର୍ଷେ ପରେ ମୋର ଟ୍ରାନ୍ସଫର ହେଇଗଲା। ପିଲାମାନେ କାନ୍ଦି କାନ୍ଦି ଲୋଟି ଯାଉଛନ୍ତି, ମୁଁ ମଧ୍ୟ ତାଙ୍କ ସାଙ୍ଗରେ କାନ୍ଦି କାନ୍ଦି ଲୋଟି ଯାଉଥାଏ। ଏତେ ଭଲ ପାଇବା ପ୍ରକୃତରେ ଜୀବନର ସବୁଠୁ ସ୍ମୃତି ହେଇକି ରହିଯାଇଛି।
1: ଆପଣ ତ ଶିକ୍ଷୟତ୍ରୀ ହବାକୁ ଚାହୁଁନଥିଲେ, କଣ ହବାକୁ ଚାହୁଁଥିଲେ ଆପଣ?
0: ଏମିତି ଭାବିବାକୁ ଗଲେ ପ୍ରକୃତରେ ମୁଁ କଣ ହେବି ବୋଲି ମୋ ମନେ ନଥିଲା। ଭାବୁଥିଲି ଲେକ୍ଚରର୍ଟି ହେବି, କିନ୍ତୁ ଡାକ୍ତରୀ ପଢିବା ପାଇଁ ଇଚ୍ଛା ନଥିଲା। ସାଇନ୍ସରେ ଆଡମିସନ ନେଲି, ବେଙ୍ଗ କାଟିବା ପାଇଁ ଯେତେ ଦେଲେ ସାଇନ୍ସ ଛାଡ଼ିଦେଲି, ଆର୍ଟ୍ସ ପଢ଼ିଲି। ଆମ ଘରେ ସମସ୍ତେ ସାଇନ୍ସ, ମୁଁ ଏକା ଆର୍ଟ୍ସ ଆମ ସାନ ଭଉଣୀଟା।
1: କିନ୍ତୁ ଆପଣ ସିନା ସାଇନ୍ସ ପଢିବାକୁ ଇଚ୍ଛା କଲେନି, ଡାକ୍ତରୀ ହେବାକୁ ଚାହୁଁନଥିଲେ, କିନ୍ତୁ ଜଣେ ଡାକ୍ତରଙ୍କୁ ହିଁ ବିବାହ କଲେ।
0: ପ୍ରକୃତରେ ଡକ୍ଟର ବିକେ ଦାସ ଅର୍ଥୋପେଡିକ୍ସ, ତାଙ୍କୁ ବିବାହ ପରେ ମୋତେ ସମସ୍ତେ କହିଲେ ତୁ ତ କହୁଥିଲୁ ଡାକ୍ତରୀ।

0: କିନ୍ତୁ ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ନଥିଲା। ସାଇନ୍ସରେ ଆଡ଼ମିସନ୍ ନେଲି। ବେଙ୍ଗ କାଟିବା ପାଇଁ ଯେତେ ଦେଲେ ସାଇନ୍ସ ଛାଡ଼ିଦେଲି, ଆର୍ଟ୍ସ ପଢ଼ିଲି। ଆମ ଘରେ ସମସ୍ତେ ସାଇନ୍ସ, ମୁଁ ଏକା ଆର୍ଟ୍ସ ଆମ ସାନ ଭଉଣୀଟା।
1: କିନ୍ତୁ ଆପଣ ସିନା ସାଇନ୍ସ ପଢ଼ିବାକୁ ଇଚ୍ଛା କଲେନି, ଡାକ୍ତରୀ ହେବାକୁ ଚାହୁଁନଥିଲେ, କିନ୍ତୁ ଜଣେ ଡାକ୍ତରଙ୍କୁ ହିଁ ବିବାହ କଲେ।
0: ପ୍ରକୃତରେ ଡକ୍ଟର ବିକେ ଦାସ ଅର୍ଥୋପେଡିକ୍ସ, ତାଙ୍କୁ ବିବାହ ପରେ ସମସ୍ତେ କହିଲେ ତୁ ତ କହୁଥିଲୁ ଡାକ୍ତରାଣୀ ହବୁନି, ଏବେ ତ ଡାକ୍ତରାଣୀ ହେଇଗଲୁ। ମୁଁ କହିଲି ଆଲୋ, ଏଇଟା କି ଡାକ୍ତରାଣୀ? ଡକ୍ଟର ତ ଡକ୍ଟର, ମୁଁ ତ ଟିଚର, ମୋ ପିଲାମାନେ ମୋତେ ଏତେ ଭଲ ପାଉଛନ୍ତି, ମୋତେ ଆଉ କିଛି ଦରକାର ନାହିଁ।
1: ଯେତେବେଳେ ଆପଣ ଚାକିରି ଆରମ୍ଭ କଲେ, ଧୀରେ ଧୀରେ ସେଥିରେ ଆପଣଙ୍କର ଅନୁଭୂତି ବଢ଼ିଲା, ଅଭିଜ୍ଞତା ବଢ଼ିଲା, ସେଇ ସମୟର କଥା ଟିକେ କୁହନ୍ତୁ।
0: ପ୍ରଥମେ ସେଇଠୁ ବରଗଡ଼ ଗାର୍ଲସ ହାଇସ୍କୁଲରେ ଜବ୍ କରୁଥିଲି, ତାପରେ ମୋ ରେଭେନ୍ସା ଗାର୍ଲସ ସ୍କୁଲକୁ ଟ୍ରାନ୍ସଫର ହେଲା। ମୋତେ ସେତେବେଳେ ପ୍ରଥମେ ଜଏନ୍ କରେଇ ଦେଲେନି କି ଭାବିଲେନି ମୁଁ ଜଣେ ଟିଚର। ସମସ୍ତେ ପଚାରିଲେ ସିଟି ଟ୍ରେନିଂ ନେବାକୁ ଆସିଛ? ମୁଁ କହିଲି ନା, ଜଏନ୍ କରିବାକୁ ଆସିଛି। ମୁଁ ସେତେବେଳେ ନୂଆ କଟକ କ'ଣ ଜାଣିନି, କେବଳ ଚୁପ୍ ହେଇକି ବସିଲି। 4 ବାଜିଲା, ଘରକୁ ଫେରିଲି। ସବୁଦିନ ଯାଏ, ସବୁଦିନ ଫେରେ,
1: ଆଜ୍ଞା,
0: କେବେ ବି ଜଏନ୍ କରିବାକୁ ଦିଅନ୍ତିନି। ତାପରେ ଯାହା ଏଗେନଷ୍ଟରେ ମୁଁ ଯାଇଥିଲି, ସେ ପୁଣ୍ୟ ବାପା ମୋର ବି ଏଡ୍ମିଟ୍, ସେ ଯେତେବେଳେ ଆସିଲେ ସେ ମୋତେ ଦେଖିଲେ କୁଣ୍ଡେଇ ପକେଇଲେ। ତାପରେ ଦିଦିଙ୍କ ପାଖକୁ ନେଲେ, ଦିଦି ଇଏ ଜ୍ୟୋତି ଭଞ୍ଜ ଅଲରାଉଣ୍ଡର, ଆପଣ ତାକୁ ଯାହା କହିବେ ସେ ତାହା କରିବ, ଆପଣ ତାକୁ ପରଖନ୍ତୁ ଦେଖିବେ, ତାପରେ ମୋତେ ଜଏନ୍ କରିବାକୁ ଦେଲେ, ମୁଁ ଜଏନ୍ କଲି।
1: ଆପଣ ସେଇ ରେଭେନ୍ସା ଗାର୍ଲସ ସ୍କୁଲରେ କେତେ ବର୍ଷ ଧରିକି କାମ କଲେ?
0: 4
1: ସେଇ ସମୟରେ ଆପଣଙ୍କର ଅନୁଭୂତି କେମିତି ଥିଲା? ତାପରେ
0: ଏତେ ଭଲ ଅନୁଭୂତି ରେଭେନ୍ସା ଗାର୍ଲସ ହାଇସ୍କୁଲ ମୁଁ ଭୁଲି ପାରିବିନି ମୋ ଲାଇଫରେ। 8A ର କ୍ଲାସ ଟିଚର, ସେଇଟା ଥିଲା ଗଛ ପାଖର ଗୋଟିଏ ରୁମ୍। ମୋ ରୁମ୍ଟାକୁ କହିଥିଲା ସବୁବେଳେ ନିଟ୍ ଆଣ୍ଡ କ୍ଲିନ୍ କରିବା ପାଇଁ, ବାହାରେ ଚପଲ ତକ ରହୁଥିଲା, ପାମ୍ପସ୍ ଟିଏ ପଡ଼ିଥିଲା। ମୁଁ ଗଲା ମାନେ ପିଲାମାନେ ଟେବୁଲ ଉପରେ ଫୁଲ ତକ ରଖିଥାନ୍ତି, ମୁଁ ଯେତେବେଳେ ଫେରେ କ୍ଲାସ୍ରୁ ଫୁଲଟା ନେଇକି ଯାଏ। ସେକେଣ୍ଡ ପିରିୟଡ଼ରେ ଗୋଟେ ଫୁଲ ନିଶ୍ଚୟ ଲଗାଏ, ପିଲାମାନେ ଖୁସି ହେବେ ବୋଲି। ପ୍ରକୃତରେ ସବୁ ପିଲା ବହୁତ ଭଲ ପାଉଥିଲେ। ସୁମନା ମହାନ୍ତି, ସେ ଆଲର୍ଟ ପାଇଛି, ଆଉ ପ୍ରଣତୀ, ସେ ଡକ୍ଟର, ବ୍ରତତୀ, ସେ ଡକ୍ଟର, ଏମିତି ବହୁତ ଝିଅଙ୍କ ନାମ ମନେ ପଡ଼ୁନି। ଏବେ ଦେବସ୍ମିତା, ସେ ହେଉଛି ଏଙ୍କରିଂ କରୁଛି, ମାଧୁରୀ GM ହେଇଗଲାଣି। ସମସ୍ତଙ୍କ ସାଙ୍ଗେ ବର୍ତ୍ତମାନ କେବଳ ସାମାଜିକ ଗଣମାଧ୍ୟମରେ ମୁଁ ସେମାନଙ୍କ ସଂସ୍ପର୍ଶରେ ଆସିଯାଇଛି,
1: ଆଜ୍ଞା,
0: ଆଉ ସେଥିରୁ ସେମାନେ ଦେଖୁଛନ୍ତି, ଗୁରୁମା ଆପଣଙ୍କୁ ଆମେ ଦେଖୁଛୁ, ଆମ ମନ ବହୁତ ଖୁସି ହେଉଛି। ମୁଁ ତୁମକୁ ବି ମୋତେ ଦେଖିକି ବହୁତ ଖୁସି ହେଉଛି। ସେ ଯାହା ହଉ ନା କାହିଁକି, ପିଲାମାନଙ୍କ ସ୍ନେହ ମମତା ଏତେ ବେଶୀ, ସେଇ ଭିତରେ ମୁଁ ପୁରାପୁରି ବାନ୍ଧି ହେଇଗଲି। ମୁଁ ଭାବିଲି ସବୁଠୁ ବଡ଼ ଚାକିରି ମୁଁ କରିଛି।
1: ଆପଣ କହିଲେ ଯେ ଯେତେବେଳେ ଆପଣ ଚାକିରି କରୁଥିଲେ, ଶିକ୍ଷକତା କରୁଥିଲେ, ସେତେବେଳେ ଆପଣଙ୍କ ସ୍ୱାମୀଙ୍କ ସହଯୋଗ କେମିତି ଥିଲା? କେମିତି ସେ ଆପଣଙ୍କ
0: ମୋତେ ସହଯୋଗ? ତ ମୁଁ ମିଶ୍ର କିଛି କରନ୍ତିନି କାମରେ, ସହଯୋଗ ମାନେ କୌଣସିରେ ମନା କରନ୍ତି। ମୋ ମା ମୋ ପାଖରେ ଥିଲେ, ପିଲାଙ୍କ ଦାୟିତ୍ୱ ମୋ ମା ନେଉଥିଲେ, ତେଣୁ ମିଶ୍ରଙ୍କୁ କିଛି କରିବାକୁ ପଡ଼ିନି। ମୋ ମା ପୁରାପୁରି ଦାୟିତ୍ୱ ନେଇଛି, ମୋ ମା ପାଖରେ ଚିର ଋଣୀ। ମୋ ପିଲାଙ୍କ ଦାୟିତ୍ୱ, ପିଲାଙ୍କୁ ଛାଡ଼ିବା ସ୍କୁଲକୁ, ରିକ୍ସାବାଲା ଆସିବା, ତାଙ୍କୁ ଡ୍ରେସ୍ ଅପ୍ କରିବା, ତାଙ୍କର ସବୁ କାମ ମୋ ମା,
1: ଆଜ୍ଞା।
0: ସେଥିପାଇଁ ମୋତେ ପିଲାଙ୍କୁ ରଖିବାର ଅସୁବିଧା ହେଇନି। କିନ୍ତୁ ରେଭେନ୍ସା ଗାର୍ଲସ ସ୍କୁଲରେ ଥିଲାବେଳେ ମୋ ପିଲାକୁ ମୁଁ ମୋ ଭଉଣୀ ଘରେ ରଖୁ ସାଲେପୁରରେ, ଆଉ ସବୁ ଶନିବାର ରବିବାର ଯାଉଥିଲି। ତାପରେ 2 ପରେ ତାକୁ ନେଇ ଆସିଲି।
1: ଆପଣ ଯେତେବେଳେ ପିଲାମାନଙ୍କୁ ନିଜ ପାଖକୁ ଆଣିଲେ, ସେତେବେଳେ ସ୍ୱାମୀଙ୍କ କଥା, ପରିବାର କଥା, ପିଲାମାନଙ୍କ କଥା, ଏସବୁ ଭିତରେ ଚାକିରି କଥା ବି ବୁଝୁଥିଲେ, କେମିତି ତାଳମେଳ ଆପଣ ରଖୁଥିଲେ?
0: ମୋର ଗୋଟେ ଅଭ୍ୟାସ ହେଉଛି ଘର ଅପେକ୍ଷା ସ୍କୁଲକୁ ବେଶୀ ଇମ୍ପୋର୍ଟାନ୍ସ ଦିଏ, ମାନେ ସବୁକିଛି ଦେବି ସ୍କୁଲ ପାଇଁ,
1: ଆଜ୍ଞା।
0: ବଡ଼ ଦିଦି ଅଶ୍ରୁକଳା ରହୁଥିଲେ, ସେ କହିଲେ ଜ୍ୟୋତି ତୁମେ ନାଚ ଶିଖେଇବ, ତୁମେ ଡ୍ରାମା ଶିଖେଇବ, ତୁମେ ପେଣ୍ଟିଂ କରିବ, ଗଛ ପତ୍ର ଫୁଲ ନେଇକି ପଇସା ଖର୍ଚ୍ଚ କରିବାନି,
1: ଆଜ୍ଞା।
0: ମୁଁ ତାଙ୍କ ସମୟରେ ଡ୍ୟାନ୍ସ ଡ୍ରାମାଠୁ ଆରମ୍ଭ କରି ଫୋକ୍ ଡ୍ୟାନ୍ସଠୁ ଆରମ୍ଭ କରି ଏଭ୍ରିଥିଙ୍ଗ।
1: ଯେତେବେଳେ ଆପଣ ନିଜେ ନିଜେ ଏସବୁ କରୁଥିଲେ, ସେତେବେଳେ ଆପଣଙ୍କୁ କେମିତି ଲାଗୁଥିଲା?
0: ମୁଁ ତ ନାଚ ବନ୍ଦ ହେଇଯାଇଥିଲା ବିଏଡ୍ ପରେ, ତାପରେ ସାଙ୍ଗେ ସାଙ୍ଗେ ଜଏନ୍ କଲି ଚାକିରିରେ। ଚାକିରିରେ ଜଏନ୍ କରି ଯେତେବେଳେ ମୁଁ ଚାଲି ଆସିଲି 1977 କି ମନେ ପଡ଼ୁନି, ରେଭେନ୍ସା ଗାର୍ଲସ ସ୍କୁଲ, ସେତେବେଳେ ମୋତେ ଯେତେବେଳେ ପ୍ରାଇଜ୍ ଆସିଲା, କେଉଁଟା କରିବି ଏ ସ୍କୁଲରେ ଭାବିଲି। ପ୍ରଥମେ ଡ୍ରାମା କମ୍ପିଟିସନ୍ ହେଲା ପ୍ରତି କ୍ଲାସ୍ ୱାଇଜ୍,
1: ଆଜ୍ଞା।
0: ମୋର 8 କ୍ଲାସ୍ ମୁଁ ଠିକ୍ ଥିଲି ଧର୍ମାସ, ଅଶ୍ରୁ ଦିଦି କହିଥିଲେ ଯେଉଁ କ୍ଲାସ୍ ଫାର୍ଷ୍ଟ ହବ ସେଇଟା ପ୍ରାଇଜ୍ରେ ହବ,
1: ଆଜ୍ଞା।
0: ମୋ କ୍ଲାସ୍ ଫାର୍ଷ୍ଟ ହେଲା, ମୋ କ୍ଲାସ୍ ପିଲାମାନେ ପ୍ରାଇଜ୍ରେ ଡ୍ରାମା କଲେ।
1: ତାପରେ ଆପଣଙ୍କର ସେଥିରେ ଆଗ୍ରହ ବଢ଼ିଲା?
0: ମୋର ଆଗ୍ରହ ବହୁତ ବେଶୀ ଥିଲା, ଯେତେବେଳେ ନେଇସାରିଲେଣି ଅବସର, ଇଚ୍ଛା ହେଲେ ମଧ୍ୟ ପାଦ ଆଉ ବୋଲ ମାନୁନି, ନହେଲେ ପ୍ରକୃତରେ ଏତେ ଭଲ ଲାଗୁଥିଲା ପିଲାମାନଙ୍କ ସାଙ୍ଗରେ ନାଚିବା ପାଇଁ। 6-7 ବର୍ଷ ନାଚ ଶିଖିଛି, ସବୁଆଡ଼େ ଯାଇଛି ମାନେ।

0: ମା ଯାଆନ୍ତି ମୋ ସାଙ୍ଗରେ, ବିଲାଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଡାକିକି ନେଇଥିଲେ ଆମକୁ ଦମଦମ, ଆମକୁ ପୁରା ଚାରିଆଡ଼େ ବୁଲେଇଥିଲେ ବିଜୁ ପଟ୍ଟନାୟକ। ତାଙ୍କୁ ବହୁତ ଭଲ ଲାଗିଥିଲା ଧର୍ମାଶୋକ। ସେ ଧର୍ମାଶୋକରେ ମୁଁ କାମ ନା ହେଇଥିଲି, ସେଥିରେ ମୋର ବୟସ ବହୁତ କମ।
1: ଡ୍ୟାନ୍ସ ଡ୍ରାମା ସେଇଥିଲା,
0: ଡ୍ୟାନ୍ସ ଡ୍ରାମା ସେଇ ଦେବୁ ବସ୍ ଶିଖେଇଥିଲେ।
1: ଆଜ୍ଞା,
0: ମୋର ଡିବେଟ୍ରେ ଥିଲା ବହୁତ ଇଚ୍ଛା, ମୁଁ ସବୁବେଳେ କ୍ଲାସ୍ରେ ଡିବେଟ୍ କହୁଥିଲି, ତେଣୁ ଯେଉଁ ପିଲାମାନେ ଆସୁଥିଲେ ତାଙ୍କୁ ଡିବେଟ୍ ପାଇଁ ମୁଁ ପ୍ରିପେୟାର କରୁଥିଲି।
1: ଆଜ୍ଞା,
0: ଆଉ ଏସ୍ଏ ପାଇଁ, ଏସ୍ଏ ଥିଲେ ମଧୁସ୍ମୃତି ପାଇଁ ଆମ ରେଭେନ୍ସାରେ ଗୋଟେ ଦିଆହୁଏ ଏସ୍ଏ କମ୍ପିଟିସନ୍ରେ।
1: ଆଜ୍ଞା,
0: ସେଥିପାଇଁ ଏସ୍ଏ ପାଇଁ ପ୍ରିପେୟାର କରୁଥିଲି ଭଲ ଭଲ ପିଲାମାନଙ୍କୁ ଆଣିକି, କେମିତି କଲେ ଆମ ସ୍କୁଲ ପାଇବ ମଧୁସ୍ମୃତିର ପ୍ରାଇଜ୍ଟା। ସବୁଥିରେ ମୋ ଇଚ୍ଛା ହୁଏ ସ୍କୁଲ ପାଇଁ ସବୁ କରିବି, ସେଇଥିପାଇଁ ମୋ ଘରକୁ ଟିକେ ମୁଁ ନେଗ୍ଲେକ୍ଟ ନିଶ୍ଚୟ କରିଛି। କିନ୍ତୁ ପିଲାମାନଙ୍କୁ ଛୋଟ ଦିନୁ ବଢ଼େଇବାରେ ମୋ ମାଆଙ୍କର ଭୂମିକା ବହୁତ ବେଶୀ।
1: ଆଜ୍ଞା,
0: ଯଦି ଆଜି ମୋ ପିଲାମାନେ ମଣିଷ ହେଇଛନ୍ତି, ମାଆର ସ୍ନେହ ଆଉ ଠାକୁରଙ୍କ ପ୍ରଭାବ। ମୁଁ ଛୋଟ ଦିନେ ପିଲାଙ୍କ ଗପ କହୁଥିଲି, ଯେତେ ସବୁ ଛୋଟ ଛୋଟ ଗପ, ମାନେ ଋଷି କୁମାରମାନଙ୍କର, ଉପମନ୍ୟୁ, ତାରୁଣୀ, କୃଷ୍ଣ, ସୁଦାମା, ଏମାନଙ୍କ ବିଷୟରେ ଗପ କହୁଥିଲି, ମହାପୁରୁଷମାନଙ୍କର ଗପ।
1: ଆଜ୍ଞା,
0: ପିଲାମାନଙ୍କ ମାନେ ଛୋଟ ଦିନରେ ମନ ଭିତରେ ଯାହା ରହିବ ସେଟା ସବୁଦିନ ପାଇଁ ରହିବ। ଆଉ ମା ହେଉଛି ପିଲାର ପ୍ରଥମ ଗୁରୁ, ଆଉ ବାପା ତା ଜୀବନର ସବୁକିଛି ଦେଇକି ପିଲା ମୁହଁରେ ଖୁସି ଦେଖିବାକୁ ଚାହେଁ।
1: ଆଜ୍ଞା,
0: ଆଉ ପିଲାକୁ ଯେମିତି ଭଲ ମଣିଷଟିଏ କରିବାକୁ ଦରକାର, କେବଳ ଟଙ୍କା ରୋଜଗାର ନୁହେଁ, ଭଲ ମଣିଷଟିଏ ହେବା ଦରକାର।
1: ଆପଣ ତ ଚାକିରିରୁ ଅବସର ନେଇସାରିଲେଣି, ତେବେ ବର୍ତ୍ତମାନ ଅବସର ସମୟ ଆପଣଙ୍କର କେମିତି କଟୁଛି?
0: ଯେଉଁଦିନ ରିଟାୟାର କଲି ମୁଁ ସବୁଠୁ ଖୁସି ସେଦିନ ଥିଲି, କାନ୍ଦିଲି, ନିଶ୍ଚୟ ଆଖିରୁ ଲୁହ ବୋହିଲା ଫେୟାରୱେଲ୍ ମିଟିଂରେ। କିନ୍ତୁ ଏତେ ଟେନସନ୍ ଚାକିରି ହେଡ଼ମିନିଷ୍ଟ୍ରେସର ଥିଲା, ଷ୍ଟେଜରେ ଆସିବ, ଟଙ୍କା ନେଇକି ଯିବ, ପେମେଣ୍ଟ କରିବ, ତାପରେ ମେଟ୍ରିକ ପରୀକ୍ଷା, ଏଇ ଦୁଇଟା ମୋତେ ବହୁତ ଟେନସନ୍ ଦେଉଥିଲା। କେମିତି ପରୀକ୍ଷା ସୁରୁଖୁରୁରେ ହବ, କୋଶ୍ଚିନ୍ କେମିତି ଦିଆହବ, କପି କେମିତି ନ ହବ, ମାନେ ଏଇସବୁ ବିଷୟରେ ମୁଁ ଏତେ ସଜାଗ ଥିଲି। ମୁଁ ସବୁ କାମ ନିଜେ କରେ, ସେଇଟା ହେଉଛି ମୋର ମାନେ ସାଟିସ୍ଫେକ୍ସନ୍। ନିଜେ ଦେବି ଇନ୍ଭେଷନ୍ ଡ୍ୟୁଟି, କେଉଁ ରୁମ୍ରେ କିଏ ପଡ଼ିବ, ନିଜେ ସଟିଂ କରିବି କୋଶ୍ଚିନ୍, ମୋତେ ଡର ଲାଗେ କାଳେ
1: କୋଉଠି ରହିଯିବ
0: ତ୍ରୁଟି। ସବୁ କ୍ଲାସରୁମ୍ ନାଁ ଦେଇଥିଲି, ଅନୁସୟା, ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା, ଏମିତି ଦେଇଥିଲି ଋଷି କନ୍ୟାମାନଙ୍କ ନାଁ। ମୁଁ ଏତେ ଖୁସି ହେଇଗଲି ରିଟାୟାର ଦିନ, 5 ଫୁଟ୍ର ଯେଉଁ ମାନପତ୍ର, ଏତେ ସୁନ୍ଦର ମାନପତ୍ର, ମୁଁ ବୋଲି ମୁଁ ତ ମୋ ଜୀବନର ଏତେ ବଡ଼ ମାନପତ୍ର ଦେଖିନି କେବେ, ଆଉ ଏତେ ସୁନ୍ଦର ଲେଖା, ସେ ଲେଖା ମଧ୍ୟ ମୁଁ ଭୁଲି ପାରିବିନି। ସେ ଲେଖାର ଯୋଗ୍ୟ ମୁଁ ନୁହେଁ, ତଥାପି ସେଇଟା ହେଉଛି ମୋ ଚାକିରି ଜୀବନର ସାର୍ଥକ। ଏତେ ବଡ଼ ମାନପତ୍ର, ଏଇଟା ମୋ ଚାକିରି ଜୀବନ, ଏ ଗୋଟିଏ ହେଉଛି ସ୍ମାରକ, ଏଇ ସ୍ମାରକ ହେଉଛି ମୋ ଜୀବନର ସବୁକିଛି, ବହୁତ ଭଲ ଲାଗେ। ଆଉ ଏବେ ମୋ ଜୀବନଟା ତୁମେ କେମିତି କଟୁଛି କହୁଛ?
1: ଆଜ୍ଞା,
0: ପ୍ରକୃତରେ ମହାନଦୀ ବିହାରରେ ରହିଲା ପରେ ପ୍ରଥମେ କେତେ ଦିନ ମୁଁ ଖାଲି ରୋଷେଇ ଭିତରେ ରହିଲି, ସବୁ ପ୍ରକାର ରୋଷେଇରେ ମନ ରହିଲା ଆଉ ବାଣ୍ଟିବାରେ।
1: ଆଜ୍ଞା,
0: ତାପରେ କେତେ ଦିନ ପରେ ରୋଷେଇ ପ୍ରତି ଆଗ୍ରହ କମି ଆସିଲା। ସେଠି ବହୁତ ଜଣ ଡକ୍ଟର ଅଛନ୍ତି, ତେଣୁ ସେମାନେ କହିଲେ ମଙ୍ଗଳା ମନ୍ଦିରର ମେମ୍ବର ହୁଅ, ମୁଁ ହେଲି। ସେମାନେ କହିଲେ ମହିଳା ସମିତିର ମେମ୍ବର ହୁଅ, ହେଲି। ତାପରେ ଇନର ହୁଇଲେ ମିଶ, ହେଲେ ଟାଇମ୍ ପାସ୍ ହବ, ସେଇଠି ମିଶ, ସେଇଠି ବହୁତ କାମ କରିବାକୁ ପଡ଼େ।
1: ଆଜ୍ଞା,
0: ମାନେ ସବୁ ଅର୍ଫାନେଜ୍କୁ ଯିବ, ନିଜେ ନିଜେ କଣ୍ଟ୍ରିବ୍ୟୁଟ୍ କରିବୁ, ସମସ୍ତଙ୍କୁ କମଳ ବଣ୍ଟା ହେଲା, ପିଲାମାନଙ୍କ ପାଇଁ ଟେଷ୍ଟ ପେପର କିଏ କେତେ ଦେବ, ଗୋଟେ ସ୍କୁଲ ଅଛି ତାକୁ ଆଡପ୍ଟ କରାଯାଏ, ସେ ସ୍କୁଲ ନେଇକି ଇନର ହୁଇଲ ଦିଆଯାଏ। ଇନର ହୁଇଲ ମାଧ୍ୟମରେ ବହୁତ କାମ କରାଯାଉଛି,
1: ଆପଣ ସେଇଥିରେ
0: ମୁଁ ବେଶୀ ଭାଗ ନେଉଛି।
1: ତା ଛଡ଼ା ଆଉ କ'ଣ କରୁଛୁ?
0: ତା ଛଡ଼ା ମୁଁ ବେଶୀ ବୁଲିବାକୁ ଭଲ ପାଏନି, ବେଶୀ କୁଆଡ଼େ ଯାଏନି, କେବଳ ଚଣ୍ଡୀ ମନ୍ଦିର ଆଉ ସାଇବାବା ମନ୍ଦିର ଗୁରୁବାର ଆଉ ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନ, ଏତିକି। ବର୍ଷା ଝଡ଼ ତୋଫାନ ଯାହା ହଉ ଯାଏ।
1: ଆଜ୍ଞା,
0: ବଡ଼ ପୁଅର ପିଲାପିଲି ହେଇନି, ସାନ ପୁଅର 5 ମାସ ହେଲା, ଗୋଟିଏ ପୁଅ, ସେ 4 ମାସ ଖଣ୍ଡେ ରହିଥିଲା, ସେଥିପାଇଁ ଆମକୁ ଭଲ ଲାଗୁଥିଲା। ଏବେ ସେ ବମ୍ବେରେ ତା ବାପା ମାଆଙ୍କ ପାଖରେ, ଆମେରିକା ଯାଇକି ବୁଲିକି ଆସିଛି, ଆଉ ଥରେ ଆମେରିକା ଯିବାକୁ ଆମେ ଚାହୁଁନୁ, କାହିଁକି ନା ଏତେ ବାଟ 21 ଘଣ୍ଟା ବସିକି ଯିବାକୁ ଏଇ ବୟସରେ ଆଉ ଇଚ୍ଛା ହିଁ ନାହିଁ, କିନ୍ତୁ ବମ୍ବେକୁ ଯାଉଛୁ।
1: ଆଜ୍ଞା,
0: ମନରେ ଗୋଟେ ରହିଗଲା ଅଫସୋସ, ନାଚରେ ତ ସବୁଦିନ କରିପାରିବିନି, ଗୀତ ଟିକେ ହେଲେ ମୋତେ ଆସିଥାନ୍ତା, ମୋତେ ବହୁତ ଭଲ ଲାଗେ ଗୀତ। ଶେଖର ଘୋଷଙ୍କର ଗୋଟେ ଗୀତ, ହୃଦୟର ଏଇ ଶୂନ୍ୟତାକୁ, ସେଇଟା ଶୁଣିବି।
1: ଠିକ୍ ଅଛି, ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣେଇ ଦେଉଛୁ।

0: ଆପଣଙ୍କର ତ ଶିକ୍ଷକତାକୁ ନେଇ ଦୀର୍ଘ ଦିନର ଅଭିଜ୍ଞତା ରହିଛି, ବର୍ତ୍ତମାନ ବି ଅନେକ ଏହି ବୃତ୍ତିକୁ ଆପଣେଇ ନେଇଛନ୍ତି, ତେବେ ସେ ସମୟର ଶିକ୍ଷକ ଶିକ୍ଷୟିତ୍ରୀ ଆଉ ବର୍ତ୍ତମାନର ଯେଉଁ ପିଲାମାନେ ଆସୁଛନ୍ତି ଏ କ୍ଷେତ୍ରକୁ, ତାଙ୍କ ଭିତରେ ଆପଣ କ'ଣ ଫରକ ଦେଖୁଛନ୍ତି?
1: ମୁଁ ମୋ ଜୀବନ ଦେଖିଛି, ଆଗ ପିଲାମାନଙ୍କ ଅପେକ୍ଷା ବର୍ତ୍ତମାନ ପିଲାଙ୍କ ଜ୍ଞାନ ଏତେ ଅଧିକା, ଆଉ ଶିଖିବାର ପ୍ରଜ୍ଞା, ଜାଣିବାର ଜିଜ୍ଞାସା ବହୁତ ବେଶୀ। ଯେଉଁ ପ୍ୟାଟର୍ନ ଅଫ୍ କ୍ୱେଶ୍ଚିନ୍ କରାଯାଉଛି, ତାକୁ କେମିତି ପିଲାମାନେ ଭଲ ଭାବରେ କରିକି 99.9 ପାଉଛନ୍ତି, ଯେଉଁଟାକି ଆଗ ନଥିଲା। ଆଗ 60-64% ହେଲେ ଭାରି ଖୁସି, କିନ୍ତୁ ବର୍ତ୍ତମାନ 99.9 ପିଲା ବି କହୁଛି 1 କାହିଁକି ମୁଁ ପାଇଲିନି।
0: ତେବେ ଆପଣ ଭାବୁନାହାନ୍ତି କି ବର୍ତ୍ତମାନର ଯେଉଁ ଶିକ୍ଷା ପଦ୍ଧତିଟା କେବଳ ମାର୍କ ଓରିଏଣ୍ଟେଡ୍ ହେଇଯାଉଛି, ଆଗରୁ ଯେଉଁ ଗୋଟେ ଭାଲ୍ୟୁ ଏଜୁକେସନ୍ ରହୁଥିଲା ବା ଆମର ଯେଉଁ ଶିକ୍ଷାର ଗୋଟେ ମୂଲ୍ୟବୋଧ ଥିଲା ସେଇଟା କମିଯାଉଛି ବୋଲି?
1: ନାଇଁ, ଶିକ୍ଷାର ମୂଲ୍ୟବୋଧ କମୁନି, କିନ୍ତୁ ଶିକ୍ଷାକୁ ଯେମିତି ସେମାନେ ତିଆରି କରିଛନ୍ତି, ମାନେ ବହୁତ ସମୟ ନ ଲାଗିବେ
0: ଆଜ୍ଞା
1: ପିଲା ମଣିଷ ହେଇପାରିବେ। ତାଙ୍କ ପାଇଁ ଯେତିକି ପ୍ରଶ୍ନ ଦିଆଯାଉଛି, ଯେତିକି ପାଠ ଦିଆଯାଉଛି, ତାଙ୍କ ବହି ବ୍ୟାଗ ଓଜନ ବଢି ବଢି ଯାଉଛି, କିନ୍ତୁ ସେମାନଙ୍କ ଜ୍ଞାନ ନିଶ୍ଚୟ ଆଗ ଅପେକ୍ଷା ବେଶୀ।
0: ପରିଶେଷରେ ଯେଉଁ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ଯେଉଁମାନେ ଏ ଶିକ୍ଷକ ବୃତ୍ତି ବା

0: ଶିକ୍ଷୟତ୍ରୀ ବୃତ୍ତି ନେଇଛନ୍ତି, ସମସ୍ତଙ୍କୁ ସମୟାନୁବର୍ତ୍ତୀ ହେବାକୁ ପଡ଼ିବ। ସମୟାନୁବର୍ତ୍ତୀ ନହେଲେ ସେମାନେ କେବେ ପିଲାମାନଙ୍କର ଆଦର୍ଶ ହେଇପାରିବେ ନାହିଁ। ପିଲାଙ୍କର ଆଦର୍ଶ ହେବା ପାଇଁ ନିଜକୁ କିଛି ତ୍ୟାଗ କରିବାକୁ ପଡ଼ିବ। କାରଣ ଗୋଟେ ଛାତ୍ର ବା ଛାତ୍ରୀ ଶିକ୍ଷକ ବା ଶିକ୍ଷୟତ୍ରୀ ଠାରୁ ଯେତକ ଭଲ ଗୁଣ ଶିଖିବା କଥା, ଅନେକ ପିଲା ତାଙ୍କରି ପରି ହେବାକୁ ଚାହୁଁଛନ୍ତି। କାହିଁକି? କାରଣ ସେ ଶିକ୍ଷକ ବା ଶିକ୍ଷୟତ୍ରୀ ତାଙ୍କ ଉପରେ ବହୁତ ବଡ଼ ପ୍ରଭାବ ପକାଇଛନ୍ତି। ତେଣୁ ବର୍ତ୍ତମାନ ଯୁଗର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମୁଁ ଅନୁରୋଧ କରୁଛି, ସେମାନେ ପିଲାଙ୍କୁ ପାଠ ପଢ଼ନ୍ତୁ, ଆଉ ପିଲାଙ୍କୁ ଏପରି ଶିକ୍ଷା ଦିଅନ୍ତୁ ସେମାନେ ଯେମିତି ମଣିଷ ପରି ମଣିଷଟିଏ ହେବେ।
1: ଖୁବ୍ ସୁନ୍ଦର, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ, ଆପଣଙ୍କର ଜୀବନର କାହାଣୀ, ଜୀବନର ଅନୁଭୂତି କଥା ଆମ ସାଙ୍ଗେ ବାଣ୍ଟିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜିର ଆଳାପରି ଶୁଣିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତି ଭଞ୍ଜଙ୍କ ସହିତ କଥାବାର୍ତ୍ତା। ଭଉଣୀ, ସ୍ୱପ୍ନ ମଣିଷକୁ ଜିଇଁବାର ପ୍ରେରଣା ଦିଏ। ମଣିଷ ତା ଜୀବନରେ ଅନେକ ସ୍ୱପ୍ନ ଦେଖେ, ହେଲେ ସେଥିରୁ କିଛି ପୂରଣ ହୁଏ ତ ଆଉ କିଛି ସେମିତି ରହିଯାଏ ତା ମନ ଭିତରେ। ତେବେ ଗୋଟିଏ ସ୍ୱପ୍ନ ଭାଙ୍ଗିଗଲେ ଜୀବନ ଯେ ସେଇଠି ଅଟକିଗଲା ସେପରି ଭାବିବା ଠିକ୍ ନୁହେଁ। କୁହାଯାଏ ଗୋଟିଏ ବାଟ ବନ୍ଦ ହୋଇଗଲେ ଆଉ ଗୋଟିଏ ବାଟ ଖୋଲିଯାଏ। ସୁଯୋଗ ଅନେକ ରହିଛି, ତାକୁ ଜାଣି ସେ ଦିଗରେ ପ୍ରଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିବ। ଆଜିର ବ୍ୟସ୍ତବହୁଳ ଜୀବନକୁ ଅଧିକ ସହଜ ଏବଂ ସୁବିଧାଜନକ କରିବା ପାଇଁ ଅନେକ ପ୍ରକାରର ବୈଦ୍ୟୁତିକ ଉପକରଣ ଆମେ ବ୍ୟବହାର କରୁଛୁ, ଆଉ ସେଥିମଧ୍ୟରୁ ମୋବାଇଲ ଅନ୍ୟତମ। ଆଜିକାଲି ମୋବାଇଲ ଆମ ଜୀବନ ସହିତ ଏମିତି ଜଡ଼ିତ ହୋଇଯାଇଛି ଯେ ଏହା ବିନା ଆମେ ଗୋଟିଏ ମୁହୂର୍ତ୍ତ ବି ଚଳିବା ଅସମ୍ଭବ ଲାଗୁଛି। ସତ କହିବାକୁ ଗଲେ ଏହି ମୋବାଇଲ ପାଇଁ ପୃଥିବୀଟା ଯେମିତି ଆମ ହାତ ମୁଠାରେ ପହଞ୍ଚି ଯାଇଛି। ସାମାଜିକ ଗଣମାଧ୍ୟମ ହେଉ ଅବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଅନଲାଇନ୍ ସପିଂ ହେଉ ଅବା ଇ ବିଜନେସ୍, ସବୁକିଛି ଏହି ମୋବାଇଲ ମାଧ୍ୟମରେ ହିଁ କରିହେଉଛି। ତେବେ ଏହାକୁ ବ୍ୟବହାର କଲାବେଳେ ଆମେ ଅନେକ ଦିଗକୁ ଅଣଦେଖା କରିଦେଉ, ଯାହାଦ୍ୱାରା କି ଅନେକ ଅଘଟଣ ଅପରାଧ ଘଟିବାର ସମ୍ଭାବନା ରହିଛି। ତେଣୁ ମୋବାଇଲ ବ୍ୟବହାର କଲାବେଳେ ଆମେ କିଛି କଥା ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ଏଇ ଯେମିତି ଗାଡ଼ି ଚଲାଇଲା ବେଳେ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ମହିଳାମାନେ ଅନେକ ସମୟରେ ରୋଷେଇ କରିବା ସମୟରେ ମୋବାଇଲ ବ୍ୟବହାର କରିଥାନ୍ତି, କିନ୍ତୁ ଏପରି କରିବା ଦ୍ୱାରା ମଧ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ରୋଷେଇ କଲାବେଳେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଘଡ଼ଘଡ଼ି ବିଜୁଳି ମାରୁଥିବା ସମୟରେ ମୋବାଇଲକୁ ବନ୍ଦ କରିଦିଅନ୍ତୁ, ନହେଲେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଆଜିକାଲି ସମୟରେ ଅନେକ ଲୋକ ମୋବାଇଲ ଦ୍ୱାରା ବ୍ୟାଙ୍କର ସମସ୍ତ କାର୍ଯ୍ୟ କରୁଛନ୍ତି, ତେବେ ଏଥିରେ ଥିବା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ତଥା ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ଯେମିତିକି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପିଆଇଏନ୍ ନମ୍ବର, ସିକ୍ରେଟ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ବା କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ରେ କିଣାବିକା କରିଲା ବେଳେ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ। ଆଜିକାଲି ମୋବାଇଲରେ ବିଭିନ୍ନ କାମକୁ ସୁବିଧାରେ କରିବା ପାଇଁ ଅନେକ ପ୍ରକାରର ଆପ୍ଲିକେସନ୍ ବା ଆପ୍ ବାହାରିଲାଣି, ତେବେ ସେସବୁ ମଧ୍ୟରୁ କେଉଁଟି ସୁରକ୍ଷିତ ସେ ବିଷୟରେ ବୁଝି ବିଚାରି ସେହି ଆପ୍କୁ ଡାଉନଲୋଡ୍ କରନ୍ତୁ। ମୋବାଇଲକୁ ଚାର୍ଜରେ ବସାଇଥିବା ସମୟରେ ସେଥିରେ କଥା ହୁଅନ୍ତୁ ନାହିଁ ବା କୌଣସି କାମ ପାଇଁ ବ୍ୟବହାର କରନ୍ତୁ ନାହିଁ, ଏହାଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ମୋବାଇଲରେ ଚାର୍ଜ କମ୍ ଥିବା ସମୟରେ ମଧ୍ୟ ଏହାକୁ ବେଶୀ ବ୍ୟବହାର କରନ୍ତୁ ନାହିଁ କି ରାତିରେ ଶୋଇଲା ସମୟରେ ମୋବାଇଲକୁ ନିଜର ଅତି ପାଖରେ ରଖି ଶୁଅନ୍ତୁ ନାହିଁ, କାହିଁକିନା ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଛୋଟ ପିଲାଙ୍କୁ ମୋବାଇଲ ବ୍ୟବହାର କରିବାକୁ ଆଦୌ ଦିଅନ୍ତୁ ନାହିଁ। ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ରଖିବା ହେଉଛି ପ୍ରତ୍ୟେକ ଗୃହିଣୀଙ୍କର ଏକ ଗୁରୁ ଦାୟିତ୍ୱ, କାହିଁକି ନା ଏହା ଉପରେ ପରିବାରର ସମସ୍ତଙ୍କର ସ୍ୱାସ୍ଥ୍ୟ ସୁଖ ସମୃଦ୍ଧି ନିର୍ଭର କରିଥାଏ, ସେଇଥିପାଇଁ ସମସ୍ତେ ଏହାକୁ ବେଶ ପ୍ରାଥମିକତା ଦେଇଥାନ୍ତି। ତେବେ ଆମେ ଆମର ଗୃହାଙ୍ଗନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଯେତେଟା ଗୁରୁତ୍ୱ ଦେଇଥାଉ ସେତିକି ଗୁରୁତ୍ୱ ଆମେ ଆମର ପରିବେଶକୁ ଦେଇନଥାଉ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ପରିବେଶର ଆମ ଜୀବନ ଉପରେ କେତେ ପ୍ରଭାବ ରହିଛି, ତେଣୁ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ନିର୍ମାଲ୍ୟ ଝା, ନମସ୍କାର।

0: ಎಟಿಸಿ ಸಲಹಾ ಕಾರ್ಯಕ್ರಮ ನಾರಿ ಮಹಲ.
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ
1: ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକରେ ରାଜ୍ୟ କିମ୍ବା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣ ପରିମାଣରେ ହ୍ରାସ କରାଯିବ ନାହିଁ ବୋଲି ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ମହିଳାଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ଅଭିଯୋଗରେ ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ଗିରଫ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ହ୍ରାସ ବନ୍ୟା ସ୍ଥିତିରେ ସୁଧାର ନିଟ୍ ପରୀକ୍ଷାକୁ ନେଇ ବିକ୍ଷୋଭ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ଆଜି ପୂର୍ବାହ୍ନ 11:00 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପରୀକ୍ଷାର ଅନିୟମିତତା ନେଇ ବିକ୍ଷୋଭ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ବାଚସ୍କତି ସମସ୍ତ ସଦସ୍ୟଙ୍କୁ ଗୃହ ପରିଚାଳନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଆଲୋଚନା ଓ ବାର୍ତ୍ତାଳାପ ପାଇଁ ଉଦ୍ଦିଷ୍ଟ ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ସଂସଦରେ ସହଯୋଗ କରିବା ପାଇଁ ଶ୍ରୀ ବିର୍ଲା ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଥିଲେ
2: कि हम सदन में चर्चा करें संवाद करें अपनी सहमति असहमति व्यक्त करें लेकिन सदन चर्चाओं के लिए ही चर्चा संवाद से हम देश की जनता का कल्याण कर पाएंगे मैं सबको पर्याप्त अवसर दूंगा सदन की कार्यवाही आज 2 बजे तक के लिए स्थगित की जाती है
1: ସଂସଦ ସ୍ଲୋଗାନ ଦେବା କିମ୍ବା ପ୍ଲାକାର୍ଡ ଆଣି ପ୍ରଦର୍ଶନ କରିବାର ମଞ୍ଚ ନୁହେଁ ବୋଲି ବାଚସ୍ପତି କହିଥିଲେ ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ସେହିପରି ପୂର୍ବାହ୍ନ 11:00 ରାଜ୍ୟସଭା ଆରମ୍ଭ ହେବା ପରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ସମ୍ବନ୍ଧୀୟ ସଂସଦୀୟ ହାଇକମିଟିର ରିପୋର୍ଟ ଉପସ୍ଥାପିତ ହୋଇଥିଲା ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଅଯୋଧ୍ୟାର ରାମମନ୍ଦିରରୁ ଦାନ ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ବିରୋଧ କରୁଥିବା କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବର୍ତ୍ତମାନ ଦାନ ଚୋରି ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ଶ୍ରୀ ରିଜିଜୁ କହିଥିଲେ
3: ଖଡ଼େ ହୋଇକର ଏକ ହି ମୁଦ୍ଦେ କୋ ଦିନ ଭର ଉଠାତେ ରହତେ ହୈଁ

ତେବେ ଛାତ୍ରଙ୍କ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଦାବି କରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ସଭାପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହର ଅଧ୍ୟକ୍ଷ ଶ୍ରୀ ପି ରାଧାକ୍ରିଷ୍ଣନ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକ 2026 ଅନ୍ତର୍ଗତ କୌଣସି ରାଜ୍ୟ କିମ୍ବା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣରେ କୌଣସି ହ୍ରାସ କରାଯିବ ନାହିଁ। ଆଜି ରାଜ୍ୟସଭାରେ ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକ ଲାଗି ରାଜ୍ୟ ସରକାରଗୁଡ଼ିକଠାରୁ ମତାମତ ଆହ୍ୱାନ କରାଯାଇଛି। ଏହି ପ୍ରସ୍ତାବିତ ବିଧେୟକରେ ସମାନ ପରିମାଣର ଖାଦ୍ୟଶସ୍ୟ ଯୋଗାଣ ଏବଂ ଏ ନେଇ ଉପୁଜିଥିବା ଅସାମଞ୍ଜସ୍ୟତା ଦୂର କରିବା ଲାଗି ବ୍ୟବସ୍ଥା ରହିଛି। ମନ୍ତ୍ରୀ କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 81 ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ବିଶ୍ୱର ଏହା ସର୍ବବୃହତ୍ ଖାଦ୍ୟ ସୁରକ୍ଷା ଯୋଜନା ବୋଲି ଶ୍ରୀ ଯୋଶୀ କହିଛନ୍ତି। ଯୋଜନାରେ ପ୍ରତ୍ୟେକ ପରିବାର ପିଛା ମାସିକ 35 କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା ସେ ଗୃହକୁ ସୂଚନା ଦେଇଛନ୍ତି। ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ଙ୍କୁ ପୁଲିସ୍ ଆଜି ଗିରଫ କରି ନିଜ ହେପାଜତକୁ ନେଇଛି। କାବେରୀ ଜଳ ବିବାଦକୁ ନେଇ ଗତକାଲି ଡିଏମ୍କେ କୃଷକଙ୍କ ବିକ୍ଷୋଭ ସମାବେଶରେ ଉଦୟନିଧିଙ୍କ ଭାଷଣକୁ ନେଇ ଏହି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଉଦୟନିଧି ଦେଇଥିବା ଭାଷଣରେ ମହିଳାଙ୍କ ବିରୋଧରେ ଅଶୋଭନୀୟ ଶବ୍ଦ ରହିଥିବା ତାଞ୍ଜାଭରର ଜଣେ ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ତାଙ୍କ ନାମରେ ପୁଲିସ୍ ମାମଲା ରୁଜୁ କରିଛି। ଉଦୟନିଧିଙ୍କ ଗିରଫ ପରେ ଡିଏମ୍କେର ବରିଷ୍ଠ ନେତାମାନେ ତାଙ୍କ ଘରକୁ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡିଏମ୍କେର କିଛି କର୍ମୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ବେଳେ ଆଜି ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ସାଉଦିର ଏକ ଟ୍ୟାଙ୍କର ଅଲଗା ମାର୍ଗରେ ଯାତ୍ରା କରିବା ଘଟଣା ନେଇ ବିଶ୍ୱ ଶକ୍ତି ଯୋଗାଣ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନ କରୁଥିବା ଏକ ଜାହାଜ ଉପରେ ଅଜଣା ସୂତ୍ରରୁ ଆକ୍ରମଣ ହୋଇଥିବା କୁହାଯାଉଛି। ଓମାନର ଅଲ୍ ଖସାବର ଉତ୍ତର ପୂର୍ବଠାରୁ 20 ନଟିକାଲ ମାଇଲ ଦୂରତାରେ ଯାତ୍ରା କରୁଥିବା ଏକ ଜାହାଜ ଜରୁରୀକାଳୀନ ଡାକରା ଦେବା ପରେ ଏହି ବିଷୟ ଜଣାପଡ଼ିଛି। ଗତ 5 ମାସ ହେବ ଇରାନ ଏବଂ ଆମେରିକା ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଇରାନ ରାଷ୍ଟ୍ରପତି କହିଛନ୍ତି ଇରାନ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ତା'ର ସାର୍ବଭୌମତ୍ୱ ରକ୍ଷା ପାଇଁ ସେ ଯେକୌଣସି ପଦକ୍ଷେପ ଗ୍ରହଣ କରିବ। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଯୁଗ୍ମ ଆୱାମି ଆକ୍ସନ କମିଟି ବିକ୍ଷୋଭ ପ୍ରଦର୍ଶନ ବେଳେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଥିବା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ କରିଛି। କମିଟି ପକ୍ଷରୁ କୁହାଯାଇଛି ବାଘ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଚାଲିଥିଲା ବେଳେ ପାକିସ୍ତାନ ସେନା ରାଲି ଉପରେ ଆକ୍ରମଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ଭିଡ଼ିଓ କମିଟି ପକ୍ଷରୁ ଜାରି କରାଯାଇଛି। ଅନ୍ୟପକ୍ଷରେ ମୁଜାଫରବାଦ ଜିଲ୍ଲାରେ ପାକିସ୍ତାନୀ ସେନା ସାଧାରଣ ନାଗରିକଙ୍କ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଥିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ମଧ୍ୟରେ ପାକ୍ ଅଧିକୃତ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଧାରଣା ସମୟରେ ସେଠାକାର ସେନା ଆକ୍ରମଣରେ 50ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୈତିକ ବୈଠକ ମଙ୍ଗଲ ମିଲନ ଆଜି ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସଂସଦ ଅଧିବେଶନ ସମୟରେ ଏନ୍ଡିଏର ସମ୍ପୂର୍ଣ୍ଣ ମେଣ୍ଟ ଏକତା ପ୍ରଦର୍ଶନ ଉଦ୍ଦେଶ୍ୟରେ ପ୍ରତି ମଙ୍ଗଳବାର ହେଉଥିବା ମଙ୍ଗଳ ମିଲନର ବୈଠକରେ ଟିଏମ୍ସିର ବିଚ୍ଛିନ୍ନ ଗୋଷ୍ଠୀ, ନବଗଠିତ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ ଏନ୍ସିପିଆଇର ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ଆର୍ଏଲ୍ଡି ସାଂସଦ ଚନ୍ଦନ ଚୌହାନ କହିଛନ୍ତି ସମନ୍ୱୟ ଏବଂ ମତ ବିନିମୟକୁ ମଜବୁତ କରିବା ପାଇଁ ମିଳିତ ସହଯୋଗୀମାନଙ୍କ ମଧ୍ୟରେ ମଙ୍ଗଲ ମିଲନ ବୈଠକରେ ହୋଇଥିବା ଆଲୋଚନା ବିଶେଷ ଗୁରୁତ୍ୱ ବହନ କରେ। ଏହି ବୈଠକରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ପଦକ ବିଜେତାଙ୍କୁ ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ। ବିଜେପି ରାଜ୍ୟସଭା ସାଂସଦ ଶିବେଶ କୁମାର କହିଛନ୍ତି 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏନ୍ଡିଏର ମଙ୍ଗଳ ମିଲନ ବୈଠକରେ ଆଲୋଚନା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୈଠକରେ କ୍ରୀଡ଼ା କ୍ଷେତ୍ରରେ ଭାରତର ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ କହିଛନ୍ତି ବିହାରର ବାଙ୍କିପୁର ଉପନିର୍ବାଚନ ଫଳାଫଳକୁ ଦଳ ଗ୍ରହଣ କରିଛି। ସଂସଦ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି 2009 ଉପନିର୍ବାଚନରେ ଭଲ ଫଳ ପାଇନଥିବା ଏନ୍ଡିଏ ଏଠାରେ 2010 ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା। ତେଣୁ ଏହି ନିର୍ବାଚନ ଫଳାଫଳରେ ବିରୋଧୀମାନେ ଅତ୍ୟଧିକ ଉତ୍ସାହିତ ହେବାର କୌଣସି କାରଣ ନାହିଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତିନିଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ ଉପରେ ରାଜ୍ୟସଭାରେ ଆଲୋଚନା ଜାରି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟି ହିତାଧିକାରୀଙ୍କୁ ମିଳୁଛି ମାଗଣା ଖାଦ୍ୟଶସ୍ୟ। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଏବଂ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଓଡ଼ିଆ ସାମ୍ବାଦିକତା ଦିବସ। ତିନିଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ। ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା।
1: ମାନ୍ୟବର ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ଦୁଇଦିନିଆ ଗଞ୍ଜାମ ଗସ୍ତରେ ପହଞ୍ଚିଛନ୍ତି। ପୂର୍ବାହ୍ନ 11:10 ସମୟରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନ୍ରେ ପହଞ୍ଚିଥିଲେ। ଏହାପରେ ରାଷ୍ଟ୍ରପତି ସଡ଼କ ପଛରେ ତପ୍ତପାଣି ନିକଟସ୍ଥ ମା' କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ଆକାଶବାଣୀ ପାଇଁ ଗଞ୍ଜାମ ଜିଲ୍ଲାରୁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
0: ରାଷ୍ଟ୍ରପତି ବ୍ରହ୍ମପୁର ଫେରିବା ସହ ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026 ଉପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି।

0: 11:45 ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ସମ୍ବନ୍ଧୀୟ ସଂସଦୀୟ ହାଇକମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। 12:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରି ଜାରି ରଖିବାରୁ ଗୃହର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି 11:45 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରି ନଥିଲା। ପ୍ରଥମେ 12:00 ଏବଂ ପରେ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। 2:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅନୁରୂପ ପରିସ୍ଥିତି ଜାରି ରହିବାରୁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟରେ ଖୁବ୍ ଶୀଘ୍ର ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ପ୍ରକଳ୍ପ ପାଇଁ ମୋଟ 5,000 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ 1,500 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମିଳିବ। ରାଜ୍ୟ ସରକାର 3,500 କୋଟି ଟଙ୍କା ଋଣ କରି ଏହି ପ୍ରକଳ୍ପ ବିକାଶ କରିବେ। ଏଥିରେ 4 ସହରକୁ ମିଶାଇ ଭିତ୍ତିଭୂମି ଶିଳ୍ପ ପର୍ଯ୍ୟଟନର ବିକାଶ ସହିତ ସହରୀକରଣ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଚିଠା ସଂଶୋଧନ ବିଲ୍ ଉପରେ ରାଜ୍ୟ ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଜ୍ୟସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି, ଏହି ପ୍ରସ୍ତାବିତ ସଂଶୋଧନ ବିଲ୍ରେ କୌଣସି ରାଜ୍ୟ ଏବଂ ହିତାଧିକାରୀଙ୍କର ଖାଦ୍ୟଶସ୍ୟ ଯୋଗାଣରେ ହ୍ରାସ ଘଟିବ ନାହିଁ। ସୁଷମ ତଥା ସମାନ ବଣ୍ଟନକୁ ସୁନିଶ୍ଚିତ କରିବା ଏହି ଚିଠା ବିଲ୍ର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ଗୃହରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ବିଶ୍ୱର ସର୍ବବୃହତ୍ ଖାଦ୍ୟ ଯୋଜନା ମଧ୍ୟରେ ଏହା ଅନ୍ୟତମ ବୋଲି ସେ କହିଛନ୍ତି। ଯୋଜନା ଅଧୀନରେ ହିତାଧିକାରୀ ପରିବାରକୁ ପ୍ରତି ମାସରେ 35 କିଲୋଗ୍ରାମ ଖାଦ୍ୟଶସ୍ୟ ନିଃଶୁଳ୍କ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ମହାନଦୀ ସମେତ ବିଭିନ୍ନ ଶାଖା ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଗତକାଲି 110 କୋଟି ଟଙ୍କାର ପ୍ରଥମ ପର୍ଯ୍ୟାୟ ସହାୟତା ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ନିଷ୍କାସନ ହୋଇନଥିବାରୁ ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। 12:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 618.39 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 85,549 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 13 ଗେଟ୍ ଦେଇ 2,38,080 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ 114.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ପାନୀୟ ଜଳ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିନୀତ ଭରଦ୍ୱାଜ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ରତ୍ନାକର ସିଂହଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ତିହିଡ଼ି ବ୍ଲକ ସିନ୍ଦୋଳ ବାରସର ପ୍ରମୁଖ ପଞ୍ଚାୟତରେ ପହଞ୍ଚି ନଳକୂପ ବିଶୋଧନ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି। 95 ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତିର ନିର୍ଦ୍ଦେଶ ଦେବା ସହିତ 4 ସ୍ଥାନରେ ଭ୍ରାମ୍ୟମାଣ ବିଶୋଧନ ୟୁନିଟ୍ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ସାମ୍ବାଦିକତାର ଇତିହାସ ଐତିହ୍ୟ ଏବଂ ଗଣମାଧ୍ୟମର ଅବଦାନକୁ ସ୍କରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମ ମୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଓଡ଼ିଶାର ଲୋକଙ୍କୁ ସୂଚନା ପ୍ରଦାନ ପାଇଁ 1866 ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ଭାଦପତ୍ର ଉତ୍କଳ ଦୀପିକା କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ଆଜିର ଦିନରେ ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ ପ୍ରକାଶନ ହୋଇଥିଲା। ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା, ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। 9 ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା

0: ଯୁକ୍ତିନିଷ୍ଠ ସରଳ ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। 1936 ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲେ ମଧ୍ୟ ଓଡ଼ିଆ ସାମ୍ବାଦିକତାର ଇତିହାସ ଏହା ବିନା ଅସମ୍ପୂର୍ଣ୍ଣ ବୋଲି ଅନୁଭବ କରାଯାଏ। ଏ ସମ୍ପର୍କରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆସିଷ୍ଟାଣ୍ଟ ପ୍ରଫେସର ଚିରଶ୍ରୋତା ଜେନା ଆକାଶବାଣୀକୁ କହିଛନ୍ତି,
1: ପ୍ରତିବର୍ଷ ଅଗଷ୍ଟ 4 ତାରିଖକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ପ୍ରଥମ ଓଡ଼ିଆ ମୁଦ୍ରିତ ଖବରକାଗଜ ଉତ୍କଳ ଦୀପିକାର ପ୍ରକାଶନ ଆରମ୍ଭ ହୋଇଥିଲା। କର୍ମବୀର ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ମସିହା ଅଗଷ୍ଟ 4 ତାରିଖରେ ଏହି ସାପ୍ତାହିକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ଦିନଟି ଓଡ଼ିଆ ସାମ୍ବାଦିକତାର ଗୌରବମୟ ପରମ୍ପରା, ସାମ୍ବାଦିକମାନଙ୍କର ଅବଦାନ ଏବଂ ଗଣମାଧ୍ୟମର ସାମାଜିକ ଦାୟିତ୍ୱକୁ ସ୍ମରଣ କରିବାର ଏକ ସ୍ୱତନ୍ତ୍ର ଅବସର।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥର ସୁରକ୍ଷାରେ ସାମ୍ବାଦିକଙ୍କ ଅବଦାନ ପ୍ରଶଂସନୀୟ। ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସାମ୍ବାଦିକତାର ପରିସର ଅଧିକ ବ୍ୟାପକ ହୋଇଛି। ପ୍ରିଣ୍ଟ, ରେଡିଓ, ଦୂରଦର୍ଶନ, ୱେବ୍ ପୋର୍ଟାଲ, ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ନିକଟରେ ବିଭିନ୍ନ ସୂଚନା ପହଞ୍ଚୁଛି। ଆଜିର ଦିନ କେବଳ ଏକ ଐତିହାସିକ ସ୍କୃତିର ଦିନ ନୁହେଁ, ସାମ୍ବାଦିକମାନଙ୍କ ଦାୟିତ୍ୱବୋଧକୁ ପୁନର୍ବାର ସୁଦୃଢ଼ କରିବାର ଏକ ଅବସର। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।
2: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ରାଇଘରଠାରେ 69 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କେନ୍ଦୁପତ୍ର ବିଭାଗର ଏକ ନିର୍ମିତ କୋଠାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଏବଂ ଋତୁକାଳୀନ କର୍ମଚାରୀଙ୍କୁ 40 ଲକ୍ଷ ଟଙ୍କାର ଅନୁଦାନ ରାଶି ବଣ୍ଟନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ପାଢ଼ୀ ରାଷ୍ଟ୍ରପତି ଭବନରେ ଘୋଷଯାତ୍ରାର ରଥତ୍ରୟର ଗୋଟିଏ ଲେଖାଏଁ ପବିତ୍ର ଚକକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ମୁର୍ମୁ ଏଥିରେ ସହମତି ପ୍ରକାଶ କରିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି କହିଛନ୍ତି, ଜନସାଧାରଣଙ୍କୁ ରିଲିଫ୍ ଏବଂ କ୍ଷୟକ୍ଷତି ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ତିନିଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ତପ୍ତପାଣିଠାରେ ମା' କନ୍ଧୁଣୀଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ ଉପରେ ରାଜ୍ୟସଭାରେ ଆଲୋଚନା ଜାରି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟି ହିତାଧିକାରୀଙ୍କୁ ମିଳୁଛି ମାଗଣା ଖାଦ୍ୟଶସ୍ୟ। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଏବଂ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ପାଳନ କରାଯାଉଛି ଓଡ଼ିଆ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:30।

0: ଶୁଭ ସନ୍ଧ୍ୟା ଯୁବବନ୍ଧୁ, ଅନେକ ଶୁଭେଚ୍ଛା ସହିତ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। କାର୍ଯ୍ୟକ୍ରମ ଉପସ୍ଥାପନରେ ମୁଁ ସୁନିତା ବେହେରା, ଆଉ ମୋ ସହିତ
1: ମୁଁ ପଲ୍ଲିନା ସାରଘରିଆ।
2: ନମସ୍କାର।
0: ଯୁବ ମନ ଭାରି ଚଳଚଞ୍ଚଳ, ସେଇ ମନ ଭିତରେ ଭରି ରହିଥାଏ କେତେ ଯେ ଚପଳାମି, କ୍ଷଣ କ୍ଷଣ କରି ମନରେ ଉଙ୍କି ମାରେ କେତେ ଯେ କଳ୍ପନା। ମନେ ହୁଏ ଏଇ ଯୁବାବସ୍ଥା ସବୁଦିନ ରହିଯାଆନ୍ତା। ନୂଆ ନୂଆ ସ୍ୱପ୍ନ ଦେଖୁଥିବା ଏଇ ସମୟ କେବେ ଚାଲି ନ ଯାଉ। ପ୍ରତ୍ୟେକଙ୍କ ଜୀବନରେ ଏଇ ଯୁବାବସ୍ଥାରେ ଘଟିଥାଏ କେତେ ଯେ ଘଟଣା, ଆଉ ସେ ଘଟଣା ସବୁ ଚିରଦିନ ପାଇଁ ରହିଯାଏ ସ୍ମୃତି ହୋଇ। ଚାହିଁଲେ ବି ସେ ସ୍ମୃତି ସବୁକୁ ଭୁଲି ହୁଏ ନା। ହଁ ଶ୍ରୋତାବନ୍ଧୁ, ଆଜି ଆସନ୍ତୁ ଆମେ ଶୁଣିବା ସେଇ କଥା ଦୁଇଟି ହୃଦୟର।

ନୂଆ କରି ଯୌବନର ପାହାଚରେ ପାଦ ଦେଇଥିବା ତରୁଣ ତରୁଣୀଙ୍କ ମନ ଖୋଜି ବୁଲୁଥାଏ ଆଉ ଏକ ମନ, ଯାହା ସହିତ ସେ ନୂଆ ନୂଆ ସ୍ୱପ୍ନ ଦେଖିବ, ପରସ୍ପର ପରସ୍ପର ନିଜ ମନର କଥାକୁ ଜଣାଇବେ, ଆଉ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ସେମାନଙ୍କୁ ଆଣିଦେଇଥାଏ ଯୌବନ।

ଏହି ସମୟରେ ମନଟିଏ ଖୋଜେ ତାକୁ ବୁଝିପାରୁଥିବା ଭଳି ସାଥିଟିଏ, ଯାହାକୁ ସେ ତା ହୃଦୟର କଥା କହିବ। ଆଉ ଯେତେବେଳେ ମନଲେଖି ବନ୍ଧୁଟିଏ ମିଳିଯାଏ, ସେ ତାର ସମସ୍ତ ଇଚ୍ଛା ଅଭିଳାଷକୁ ତା ନିକଟରେ ପ୍ରକାଶ କରିଦେଇଥାଏ। ଏଇଠୁ ତ ଆରମ୍ଭ ହୁଏ କଥା ଦୁଇଟି ହୃଦୟର।

ମୁହଁ ନ ଖୋଲିବି ଅନେକ ଭାବନାକୁ ପ୍ରକାଶ କରିପାରେ। ରାସ୍ତାରେ ଯାଉ ଯାଉ ପଛକୁ ବୁଲି ଖୋଜି ବୁଲେ ସେଇ ମଣିଷକୁ, ଆଉ ଆଖିରେ ଆଖିରେ ପ୍ରକାଶିତ ହୁଏ ଦୁଇ ହୃଦୟର କଥା। ଆଗକୁ କିଛି ବାଟ ଆଗେଇ ଚାଲନ୍ତି, ପ୍ରଥମରେ ସେମାନେ ପରସ୍ପରର ଭଲ ବନ୍ଧୁ ହୋଇଥାନ୍ତି, ପୁଣି ଆରମ୍ଭ ହୁଏ ତାଙ୍କ ମଧ୍ୟରେ ଭଲ ପାଇବାର ସମ୍ପର୍କ। ଉଭୟଙ୍କ ମଝିରେ ନଥାଏ ଛଳନା, କେବଳ ଥାଏ ଅସୁମାରୀ କଳ୍ପନା। ଦୁହେଁ ମିଶି କେତେ ମିଠା ମିଠା ସ୍ୱପ୍ନ ଦେଖନ୍ତି, ତାଙ୍କ ଭଲ ପାଇବାରେ ନଥାଏ ପ୍ରତିବନ୍ଧକ।

ଏଇ ଦୁଇଟି ହୃଦୟର କଥାକୁ ଆଗକୁ ନେଇଯାଉଥାଏ ଚିଠି। ଚିଠିରେ ଅନେକ କଥା ପରସ୍ପରକୁ ଲେଖନ୍ତି, ପ୍ରତିଟି ମୁହୂର୍ତ୍ତରେ ପରସ୍ପର ପରସ୍ପରକୁ ଖୋଜିଥାନ୍ତି। ଟିକେ ହେଲେ ଦୂରେଇ ରହିବାକୁ ଇଚ୍ଛା ହୁଏ ନାହିଁ। ସତରେ କଥାରେ ଏତେ ମଜିଯାଆନ୍ତି ଯେ ଦୁନିଆର ଆଉ କିଛି କଥା ତାଙ୍କୁ ସ୍ପର୍ଶ କରିପାରେ ନାହିଁ। ସତେ ଯେମିତି ଏ ଦୁଇଟି ହୃଦୟ କେବଳ ଏ ଦୁହିଁଙ୍କ ପାଇଁ, ସେଥିରେ ଆଉ କେହି ହେଲେ ବସା ବାନ୍ଧି ପାରେ ନାହିଁ। ଦୁଇଟି ଅଜଣା ମଣିଷର ହୃଦୟର କଥା, ସତରେ ଦୁଇଟି ହୃଦୟର କଥା। ଶ୍ରୋତା ବନ୍ଧୁ, ଶୁଣିଲେ ଗୀତି କଥା, କଥା ଦୁଇ ହୃଦୟର।

କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଲେଖି ଜଣାଇବେ। ଚିଠି ଲେଖିବା ପାଇଁ ଆମକୁ ଠିକଣା ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍କୋଡ଼ ନମ୍ବର 7570002। ଆଜି ପାଇଁ ଏଠି ରହୁଛୁ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଯୁବବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଥିଲେ ସୁନିତା ବେରା ଓ ପଲିନା ସରଖରିଆ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସୂଚନା ଓ ସମ୍ବାଦ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଲା 06792254105। ନମ୍ବରଟି ଆଉ ଥରେ କହି ରଖୁଛୁ, 06792254105। ସୂଚନାଟି ଏତିକିରେ ଶେଷ ହେଲା।

ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ମମତା ବେହେରା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତପ୍ତପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ଓଡ୍ରାଫ୍କୁ SDRF ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି, ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10 ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟସଭାରେ ଆଜି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026 ପାରିତ ହେବା ପରେ ଏହା ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଧେୟକକୁ ଆଗତ କରିଥିଲେ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ଏହି ବିଧେୟକର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଆଲୋଚନା କରି ମନ୍ତ୍ରୀ କହିଥିଲେ, ବିଲ୍ରେ ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ପାଇଁ ପ୍ରୋହାହନ ବ୍ୟବସ୍ଥା କରାଯାଇଛି। ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। ଲୋକସଭାରେ ଆଜି ତୃତୀୟ ବ୍ୟୟ ମଞ୍ଜୁରୀ ବିଲ୍ 2026 ପାରିତ ହୋଇଛି। 2022-23 ଆର୍ଥିକ ବର୍ଷର ମାର୍ଚ୍ଚ 31 ତାରିଖ ସୁଦ୍ଧା

0: କେତେକ ଜରୁରୀ ଆବଶ୍ୟକତା ପାଇଁ ସଞ୍ଚିତ ପାଣ୍ଠିରୁ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଅନୁମୋଦନ ଦେବା ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏଥିରେ କେନ୍ଦ୍ର ସରକାର 54,000 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ଅନୁମୋଦନ କରିବାକୁ ଉଲ୍ଲେଖ କରିଥିଲେ। ଏହି ଅର୍ଥ ଋଣ ପରିଶୋଧ ଉଦ୍ଦେଶ୍ୟରେ ବ୍ୟୟ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି। ମହାନଦୀ ସମେତ ବିଭିନ୍ନ ଶାଖା ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନ ହୋଇନଥିବାରୁ ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନକୁ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତ ଚାଷଜମି, ଗୃହ, ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟାଳୟର କ୍ଷୟକ୍ଷତି ଆକଳନ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଏହାସହ ତ୍ୱରିତ କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଧାୟକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଲଘୁଚାପ ବର୍ଷା ଉପରେ ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
1: ଟୋଟାଲ କେତେ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକ ସେ ରିପୋର୍ଟକୁ ବେସ୍ କରିକରି ହିଁ ପର୍ ଦି SRC ରୁଲ୍ସ ଆଣ୍ଡ ନର୍ମସ୍ ଆମେ ତାଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବୁ। କାହିଁକି ଖାଲି ଘର ଡ୍ୟାମେଜ୍ ହୋଇନି, ଚାଷ ଜମି ଡ୍ୟାମେଜ୍ ହୋଇଛି, ଚାଷ ଡ୍ୟାମେଜ୍ ହୋଇଛି, ଲକିଲି କୌଣସି ଲାଇଫ୍ ଲସ୍ ନାଇଁ ହୋଇ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଆଜି ଯାଜପୁର ଜିଲ୍ଲାର ବଡ଼ଚଣାରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର 6 ବ୍ଲକର 546,923 ଜଣ ଲୋକ ପ୍ରଭାବିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ଶ୍ରୀ ସାହୁ କହିଛନ୍ତି ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ଯୋଗୁଁ 6 ବ୍ଲକ ଓ 3 ପୌରାଞ୍ଚଳର 226,530 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 346 ଆଶ୍ରୟସ୍ଥଳରେ ରଖାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ ବାହିନୀ ଓଡ୍ରାଫ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ SDRF ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିଭିଭୂମି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଓଡ୍ରାଫ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ସହ ସ୍ୱତନ୍ତ୍ର ବାଟାଲିୟନ୍ ଗଠନ ଏବଂ ଏହାର ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ବୈଠକରୁ ଜଣାପଡ଼ିଛି ଆଜି ସୁଦ୍ଧା 9 ଜିଲ୍ଲାରେ ଓଡ୍ରାଫ୍ ବାହିନୀ ଦ୍ୱାରା 1400ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବୈଠକରେ ଓଡ୍ରାଫ୍ର ଦକ୍ଷତା ଓ କ୍ଷମତା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଓଡ୍ରାଫ୍ର 10 ନୂତନ ୟୁନିଟ୍ ସ୍ଥାପନ ସହ ମୋଟ 30 ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼, ଗୁଣାତ୍ମକ ଓ ଜନକଲ୍ୟାଣକାରୀ କରିବା ପାଇଁ ଭୁବନେଶ୍ୱର ଖାରବେଳ ଭବନରେ ସରକାର 10 ପ୍ରମୁଖ ସଂସ୍ଥା ସହିତ ଆଜି ଗୁରୁତ୍ୱପୂର୍ଣ୍ଣ ସମ୍ମତିପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିଗୁଡ଼ିକ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଜରୁରୀକାଳୀନ ଚିକିତ୍ସା, ଆୟୁର୍ବେଦ, ପରୀକ୍ଷାଗାର ମାନ୍ୟତା ଓ ସ୍ୱାସ୍ଥ୍ୟ ପ୍ରଶାସନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।
2: ମେଡିକାଲ କଲେଜକୁ ଟ୍ରମା କେୟାରର ଗୋଟେ ଏକ୍ସଲେନ୍ସ ସେଣ୍ଟର ହିସାବରେ ଗ୍ରହଣ କରାଯିବ ତାଙ୍କର ତତ୍ତ୍ୱାବଧାନରେ। ତା ସହିତ ଆମର ସାରା ରାଜ୍ୟରେ ଟ୍ରମା କେୟାରକୁ ଇମ୍ପ୍ରୁଭ କରିବା ପାଇଁ ବ୍ୟବସ୍ଥିତ କରାଯିବ। ତା ସହିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଆମକୁ ଓଡ଼ିଶା ପ୍ରଦେଶରେ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ ଅଫ୍ ମେଡିସିନ୍ ଏବଂ ଆୟୁର୍ବେଦ କୁ ଆଗକୁ ନେବା ପାଇଁ ତାର ସୁବ୍ୟବସ୍ଥା କରିବେ। ତା ସହିତ ଆଇ ହବ୍ ଗୁଜରାଟ ସହିତ ଯେଉଁ MOU ଆମର ସାଇନ୍ ହେଇଛି ସେଥିରେ ଆମେ ମେଡିକାଲ ଏଜୁକେସନରେ ଷ୍ଟାର୍ଟଅପ୍, ଇନୋଭେସନ୍ ଏବଂ ଟିଚିଂ କ୍ୱାଲିଟିକୁ ଆମେ ଇମ୍ପ୍ରୁଭ କରିବା ପାଇଁ ତାର ସୁବ୍ୟବସ୍ଥା କରା

0: ହେବ।
1: ସାଇବର ଅପରାଧର ସଠିକ୍ ମୁକାବିଲା, ଡିଜିଟାଲ୍ ଫୋରେନ୍ସିକ୍ରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ୍ର ସିଆଇଡି କ୍ରାଇମ୍ବ୍ରାଞ୍ଚ ଏବଂ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏନ୍ଏଫ୍ଏସ୍ୟୁ ମାଧ୍ୟମରେ ଆଜି ଏକ ପାଞ୍ଚବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖରାନିଆଙ୍କ ଉପସ୍ଥିତିରେ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ ଏନ୍ଏଫ୍ଏସ୍ୟୁର କ୍ୟାମ୍ପସ୍ ନିର୍ଦ୍ଦେଶିକା ଡକ୍ଟର ପୂରବୀ ପୋଖରିଆଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଚିଲିକାକୁ ଏକ ଆକର୍ଷଣୀୟ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଚିଲିକାର ସାମଗ୍ରିକ ପର୍ଯ୍ୟଟନ ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା, ଜଳକ୍ରୀଡ଼ା, ଦୁଃସାହସିକ ପର୍ଯ୍ୟଟନ, ବୋଟିଂ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କରାଯିବ। ମା' କାଳିଜାଇ ପୀଠର ସର୍ବାଙ୍ଗୀନ ବିକାଶ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା। ଚିଲିକାର ପରିବେଶ, ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିବେଶ ସମ୍ଭେଦନଶୀଳ ବିକାଶ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁରୀ ଜିଲ୍ଲା କାକଟପୁର ମା' ମଙ୍ଗଳାଙ୍କ ପୀଠର ସାମଗ୍ରିକ ବିକାଶ ନେଇ ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୀଠର ବିଜେସ୍ଥଳୀ ଏବଂ ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଥିଲେ। ଏହାସହ ମୁଖ୍ୟମନ୍ଦିରର ମରାମତି, ରୋଷଘର, ସେବାୟତ ଭବନ ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୀଠ ଉନ୍ନତିକରଣର ରୂପରେଖ ପ୍ରସ୍ତୁତ କରି ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ। ଓଡ଼ିଶାର ଲୋକଙ୍କୁ ସୂଚନା ପ୍ରଦାନ ପାଇଁ 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ଭାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ନଙ୍କ ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ଭାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କେଜିବିଭିର ୱାର୍ଡନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନିପା ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆର୍ଆଇଇଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓସେପାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତତ୍ପପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ। ଓଡ୍ରାଫ୍କୁ ଏସ୍ଡିଆର୍ଏଫ୍ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଓଡ଼ିଆ ସାମ୍ବାଦିକ ଦିବସ, ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଚେନା, ଉପସ୍ଥାପନାରେ ମୁଁ ସ୍ମୃତିରେଖା ତାରିଣୀୟା। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଥାଏ। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମବୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇ ଆସୁଛି। ଓଡ଼ିଆ ସାମ୍ବାଦିକତାର ଇତିହାସକୁ ନେଇ ଅନେକ ଘଟଣାବଳୀ ରହିଛି। ବହୁ ଐତିହାସିକ ମାଦଳା ପାଞ୍ଜିକୁ ଓଡ଼ିଶାର ଖବର ଦେବାର ପ୍ରଥମ ପରମ୍ପରା ଭାବେ ଦେଖାଯାଏ। ଏହା କେବଳ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବଂଶାବଳୀ ନୁହେଁ, ବରଂ ସେହି ସମୟରେ ଶାସନ, ଘଟଣାକ୍ରମ, ସମାଜ ଓ ସଂସ୍କୃତିର ସାକ୍ଷ୍ୟ ପ୍ରମାଣ ବହନ କରିଥାଏ। 1669 ମସିହାରେ ଚୌଦ୍ୱାର ଭୁବନେଶ୍ୱରସ୍ଥିତ କୁଜିବର ମଠରୁ ପ୍ରକାଶିତ କୁଜିବର ପତ୍ରିକା।

0: ମଧ୍ୟ ସାମାଜିକ ପ୍ରଶାସନିକ ବ୍ୟବସାୟିକ ଓ ରାଜନୈତିକ ସୂଚନା ପ୍ରଦାନ କରୁଥିଲା। ଏହା ପ୍ରମାଣ କରେ ଯେ ଘଟଣାକୁ ଖବରର ଆକାରରେ ଲେଖିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପରମ୍ପରା ଓଡ଼ିଶାରେ ମୁଦ୍ରଣ ଯୁଗ ପୂର୍ବରୁ ରହିଥିଲା। ଆଧୁନିକ ସାମ୍ବାଦିକତାର ସୃଷ୍ଟି ମୁଦ୍ରଣ ଯନ୍ତ୍ର ସହ ହୋଇଥିଲା। କଟକରେ ମିଶନ ପ୍ରେସ୍ ସ୍ଥାପନ ପରେ 1837 ମସିହାରେ ଜ୍ଞାନଋଣ, ପ୍ରବୋଧ ଚନ୍ଦ୍ରିକା ଓ ଅରୁଣୋଦୟ ଭଳି ପତ୍ରିକା ପ୍ରକାଶିତ ହୋଇଥିଲା। ଏହି ସମସ୍ତ ପତ୍ରିକା ଐତିହାସିକ ଓ ଧାର୍ମିକ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା, ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। 9 ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଏହିସବୁ ସଙ୍କଟ ଆମମାନଙ୍କୁ ଶିଖାଇଥିଲା ଯେ ସୁଯୋଗ ସମୟରେ ଦାୟିତ୍ୱଶୀଳ ପ୍ରଶାସନ, ସଚେତନ ସମାଜ ଏବଂ ନିର୍ଭୀକ ସାମ୍ବାଦିକତା ଏକ ସୁସ୍ଥ ଓ ଗଣତାନ୍ତ୍ରିକ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ପ୍ରକାଶନ ଆରମ୍ଭ ହେବା ଦିନଠାରୁ 1917 ମସିହା ଯାଏଁ ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ନିର୍ବାହ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ଓଡ଼ିଶାର ମୁଦ୍ରିତ ଗଣମାଧ୍ୟମ ଏକ ଶତାବ୍ଦୀରୁ ଅଧିକ ବର୍ଗର ଐତିହ୍ୟ ସହିତ ଭାରତ ତଥା ବିଶ୍ୱର ସାମ୍ବାଦିକତା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜନସେବା ପାଇଁ ଅନୁପ୍ରାଣିତ ହୋଇ ଓଡ଼ିଆ ସାମ୍ବାଦିକମାନେ ଜନସାଧାରଣଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ଓଡ଼ିଶାରେ ଶତାଧିକ ଖବରକାଗଜ ପ୍ରକାଶିତ ହେଉଛି। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଓଡ଼ିଆ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରୟାସ କରି ଆରମ୍ଭ ହୋଇଥିବା ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ମୁଦ୍ରିତ ଗଣମାଧ୍ୟମ ଯେ କେବଳ ରେଡିଓ, ଟିଭି ଏବଂ ଇଣ୍ଟରନେଟ୍ ମାଧ୍ୟମରୁ ଆହ୍ୱାନର ସମ୍ମୁଖୀନ ହେଉନାହାନ୍ତି, ବରଂ ଭୁଲ ସୂଚନା, ଅପପ୍ରଚାର, ଗୁଜବ ଆଦିର ସମ୍ମୁଖୀନ ହେଉଛନ୍ତି। ଓଡ଼ିଆ ସାମ୍ବାଦିକତା ମୁଦ୍ରିତ ସମ୍ବାଦପତ୍ରରୁ ଆରମ୍ଭ ହୋଇ ଡିଜିଟାଲ, ସୋସିଆଲ ମିଡିଆ ଏବଂ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ବ୍ୟାପ୍ତି ଲାଭ କରିଛି। କୃତ୍ରିମ ବୁଦ୍ଧିମତା ଯୁଗରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇପଡ଼ିଛି। ସତ୍ୟ, ନିରପେକ୍ଷତା, ତଥ୍ୟର ସଠିକତା ଏବଂ ନୈତିକତାକୁ ଆଧାର କରି ସମ୍ବାଦ ପରିବେଷଣ କରିବା ହିଁ ଜଣେ ଭଲ ସାମ୍ବାଦିକଙ୍କ ପରିଚୟ। ସାମ୍ବାଦିକତାର ବିଶ୍ୱସନୀୟତା ହିଁ ଏହାର ସବୁଠାରୁ ବଡ଼ ଶକ୍ତି। ଓଡ଼ିଆ ସାମ୍ବାଦିକତା ପାଇଁ ମଧ୍ୟ ଏହା ଏକ ଆତ୍ମସମୀକ୍ଷାର ସମୟ। ବର୍ତ୍ତମାନ ବାଣିଜ୍ୟକରଣ ପରିବେଶରେ ନିଜର ମୌଳିକତା, ଭାଷାର ଶୁଦ୍ଧତା ଓ ସ୍ଥାନୀୟ ସମସ୍ୟା ପ୍ରତି ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ପଡ଼ିବ। ଗାଁରୁ ସହର ପର୍ଯ୍ୟନ୍ତ, କୃଷକଠାରୁ ଯୁବପିଢ଼ି ପର୍ଯ୍ୟନ୍ତ, ମହିଳାଙ୍କଠାରୁ ସମସ୍ତ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱରକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ହେଉଛି ଓଡ଼ିଆ ସାମ୍ବାଦିକତାର ମୂଳ ଲକ୍ଷ୍ୟ। ଏହି ଦିବସ ଆମକୁ ସ୍ମରଣ କରାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ସାମାଜିକ ପ୍ରତିବଦ୍ଧତା। ସମ୍ବାଦ ଯେତେବେଳେ ସତ୍ୟନିଷ୍ଠ, ନିର୍ଭୀକ ଓ ଜନକୈନ୍ଦ୍ରିକ ହୁଏ, ସେତେବେଳେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ। ଏହି ଦିବସ ଆମକୁ ଏହି ବୃତ୍ତିର ଗରିମା, ଦାୟିତ୍ୱ ଏବଂ ଲୋକସେବାରେ ମୂଲ୍ୟବୋଧକୁ ପୁନଃ ସ୍ମରଣ କରାଏ। ଆସନ୍ତୁ ସେହି ଅଗ୍ରଦୂତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ଏ ଦିଗରେ ପ୍ରେରିତ କରିବା।
1: ପ୍ରସଙ୍ଗରେ ଶୁଣିଲେ ଓଡ଼ିଆ ସାମ୍ବାଦିକ ଦିବସ ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଜେନା, ଉପସ୍ଥାପନା ସ୍ମୃତିରେଖା ତାରିଣୀ।
2: କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆପଣମାନେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
3: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ ଦଉଛି।
4: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ଯୋଗାଯୋଗ କର।
5: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ

0: ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲ୍ହ ସମ୍ପ୍ରଦାୟର ହେର ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ।

ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଡମାନ ନାୟକ, ବୁଆଇ ନାୟକ, ଜେନା ଜଙ୍କ, ଗୋବିନ୍ଦ ନାୟକ, ଲେଙ୍ଗା ନାୟକ, ବୀରସିଂ ସାମାଡ, କାଇରୀ ନାୟକ, ରାଣୀ ନାୟକ ଏବଂ ମାଙ୍ଗୁ ନାୟକ। ମାନବ ସମାଜ ପ୍ରତି ଶିକ୍ଷାର ଆବଶ୍ୟକତା ଏବଂ ଏହାର ମହତ୍ତ୍ୱ ଯେ କେତେ ଯଥାର୍ଥ, ଶେଷ ଗୀତଟି ଏହି ମର୍ମର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ନିଶାମୁକ୍ତ ଭାରତ ଗଠନ ପାଇଁ 37ଟି ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ କରିଛି ଏନ୍ସିବି। ବରିଷ୍ଠ କଂଗ୍ରେସ ନେତା ଡିୱାଇ ପାଟିଲଙ୍କ ପରଲୋକ ଏବଂ ଓଡ଼ିଶା ସମେତ 7ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିସାରିଛି। ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ନିମନ୍ତେ ପ୍ରୋହାହନ ପ୍ରଦାନ କରିବା ଦିଗରେ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଜନ୍ମ ବା ମୃତ୍ୟୁର 1 ବର୍ଷ ପରେ ତଥା 2 ବର୍ଷ ମଧ୍ୟରେ ଏ ସମ୍ପର୍କରେ ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ କରାଯାଏ ତେବେ

ଏଥିଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ୍ ବା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକୃତ ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଏ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଅନୁମୋଦନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ସେ କହିଛନ୍ତି ଯଦି 2 ବର୍ଷ ପରେ ଏଭଳି ପଞ୍ଜୀକରଣ କରାଯାଏ ତେବେ ଜଣେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇପାରିବ। ଦେଶରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁର ଠିକ୍ ସମୟରେ ଯେଭଳି ପଞ୍ଜୀକରଣ କରାଯାଇପାରିବ ତାହା ଏହି ସଂଶୋଧନ ମାଧ୍ୟମରେ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ। ସେହିଭଳି ଜନ୍ମ ପରେ ନ୍ୟସ୍ତ ସ୍ୱାର୍ଥ ଲାଗି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭେଦଗତ ମନୋଭାବକୁ ପ୍ରତିହତ କରିବା ଦିଗରେ ଏହି ସଂଶୋଧନ ସହାୟକ ହେବ ବୋଲି ଶ୍ରୀ ରାୟ କହିଛନ୍ତି। ଅନୁରୂପ ଭାବେ ପ୍ରତ୍ୟେକ ମୃତ୍ୟୁ ସମ୍ପର୍କରେ ସମୟୋଚିତ ପଞ୍ଜୀକରଣ କରାଗଲେ ଏ ସମ୍ପର୍କିତ କାଗଜପତ୍ରରେ କୌଣସି ପ୍ରକାର ଅନିୟମିତତା ବା ଅପବ୍ୟବହାରର ସୁଯୋଗ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ରାୟ କହିଛନ୍ତି ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। 2014 ମସିହାରେ ଦେଶରେ 86.6% ଜନ୍ମ ପଞ୍ଜୀକରଣ ହେଉଥିବା ସମୟରେ 2024ରେ ଏହା ବୃଦ୍ଧି ପାଇ 99%ରେ ପହଞ୍ଚିଛି ବୋଲି ସେ କହିଛନ୍ତି। ଅନୁରୂପ ଭାବେ 2014 ମସିହାରେ ମୃତ୍ୟୁ ପଞ୍ଜୀକରଣ ପ୍ରାୟ 72.5% ହେଉଥିବା ବେଳେ ବର୍ତ୍ତମାନ ଏହା 99.4%ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ବିଲ୍ ଉପରେ ଆଲୋଚନା ସମୟରେ ବିଭିନ୍ନ ଦଳର ସାଂସଦମାନେ ଭାଗ ନେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ଏହି ବିଲ୍ଟି ରାଜ୍ୟସଭାରେ ପାରିତ ହେବା ପରେ ଗୃହକୁ ଆସନ୍ତାକାଲି 11:00 ମୁଲତବୀ ରଖାଯାଇଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶବ୍ୟାପୀ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଏକ ସ୍ୱଚ୍ଛ ଏବଂ ଶକ୍ତି ସୁରକ୍ଷିତ ଭବିଷ୍ୟତ ଦିଗରେ ଭାରତର ଗତି ତ୍ୱରାନ୍ୱିତ ହେବା ସହିତ ନାଗରିକମାନଙ୍କୁ ସଶକ୍ତ କରାଯାଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଏହି ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ 19 ଲକ୍ଷ ହିତାଧିକାରୀ ଆଉ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁନାହିଁ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା କେନ୍ଦ୍ର ସରକାରଙ୍କ 25,000ରୁ ଉର୍ଦ୍ଧ୍ୱ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ 81,000ରୁ ଉର୍ଦ୍ଧ୍ୱ ଅଟ୍ଟାଳିକାଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଦ୍ରୁତତମ ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତ ଅଗ୍ରଗତି ସ୍ୱରୂପ ପ୍ରତ୍ୟେକ 6 ଦିନରେ ଏହି ଯୋଜନା ମାଧ୍ୟମରେ 1 ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଗତ ଜୁଲାଇ ମାସରେ ଏହି ଯୋଜନାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି, ଯାହାକି ମାସିକ ପଞ୍ଜୀକରଣ କ୍ଷେତ୍ରରେ ଏହା ସର୍ବାଧିକ ବୋଲି ଶ୍ରୀ ଯୋଶୀ କହିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କୁ 28,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରିହାତି ଆକାରରେ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏହି ପୋଷ୍ଟରେ ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତର ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି 27ଟି ଦେଶ ସହିତ ଦ୍ୱିପକ୍ଷୀୟ ରାଜିନାମା ସ୍ୱାକ୍ଷରିତ କରିସାରିଛି। ଏଥିସହିତ 19ଟି ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏନ୍ସିବି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ବିଭାଗର ସମନ୍ୱୟରେ ଗୁଇନ୍ଦା ଭିତ୍ତିକ ଅପରେସନ୍ ଜାରି ରଖିଛି। ଦେଶର ଯୁବବର୍ଗଙ୍କୁ ନିଶାରୁ ନିବୃତ୍ତ ରଖିବା ଦିଗରେ ଏହି ପଦକ୍ଷେପ ସହାୟକ ହୋଇଛି। ଏହାଛଡ଼ା ଏନ୍ସିବି ନିୟମିତ ଭାବେ ବିଏସ୍ଏଫ୍, ରାଜ୍ୟ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଏବଂ ଅବକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି ମିଳିତ ଅପରେସନ୍ ମାଧ୍ୟମରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଶ୍ରୀ ରାୟ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ପୂର୍ବାହ୍ନରେ ସେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ପାରମ୍ପରିକ ସଂକୀର୍ତ୍ତନ ନୃତ୍ୟ ତଥା ଶଙ୍ଖଧ୍ୱନି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରାଯାଇଛି। କଳାକାରମାନଙ୍କ ସହିତ ଶ୍ରୀମତୀ ମୁର୍ମୁ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଳ୍ପ ରହଣି ପରେ ରାଷ୍ଟ୍ରପତି ତପ୍ତପାଣି ଗସ୍ତ କରି ସେଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ଦିଗରେ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି

0: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଜି ରାଜ୍ୟସଭାରେ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ଆଖୁ, ତୈଳବୀଜ, ଡାଲି ଆଦି ବିଭିନ୍ନ ଶସ୍ୟକୁ ପ୍ରୋତ୍ସାହନ ଦେବା ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଏତଦ୍ବ୍ୟତୀତ ବିବିଧ ଶସ୍ୟ ଉତ୍ପାଦନ ଉପରେ ମଧ୍ୟ ପ୍ରାଥମିକତା ଦେଇ ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି, କୃଷକମାନଙ୍କର ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଖୁ, ଦୁଗ୍ଧ ଉତ୍ପାଦନ ଭଳି ପାରମ୍ପରିକ କ୍ଷେତ୍ର ପ୍ରତି ମଧ୍ୟ ସେମାନଙ୍କୁ ଆକୃଷ୍ଟ କରାଯାଉଛି। ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ସଶକ୍ତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ଅଧୀନରେ ପ୍ରତ୍ୟେକ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସହାୟତା ଲାଗି ବର୍ଷକୁ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡ଼ା ମତ୍ସ୍ୟଚାଷ ଏବଂ ପଶୁ ସମ୍ପଦ କ୍ଷେତ୍ରକୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡର ସୁବିଧାକୁ ସମ୍ପ୍ରସାରିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଚାଷୀମାନେ ଏହିସବୁ କ୍ଷେତ୍ର ଲାଗି କମ୍ ସୁଧରେ ଋଣ ପାଇବା ସହିତ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ। ଏଭଳି ପଦକ୍ଷେପର ସୁଫଳ ଦେଶର ବିଭିନ୍ନ ଅଞ୍ଚଳ ସମେତ ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ଅଧିକ ଦେଖିବାକୁ ମିଳିଛି। ଅନ୍ୟ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ଦେଶବ୍ୟାପୀ ନବସୃଜନ, ପୁଞ୍ଜିନିବେଶ, ଉଦ୍ୟମିତାକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏହି ପ୍ରଚେଷ୍ଟା ମାଧ୍ୟମରେ ଦେଶକୁ ଏକ $5 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଯାଇପାରିବ। ଏହାଛଡ଼ା ଭାରତକୁ ବିଶ୍ୱସ୍ତରରେ ଅଭିବୃଦ୍ଧି ଏବଂ ସୁଯୋଗର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳରେ ପରିଣତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ମତ ରଖି ଶ୍ରୀମତୀ ସୀତାରମଣ କହିଛନ୍ତି, 16 ଅର୍ଥ କମିଶନଙ୍କ ସୁପାରିଶ ମାଧ୍ୟମରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକୁ ପୂର୍ବାପେକ୍ଷା ସର୍ବାଧିକ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 50 ବର୍ଷ ଲାଗି ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସ୍ୱାୟତ୍ତ ସଂସ୍ଥା ସ୍ତରରେ ଆର୍ଥିକ ସ୍ଥିତିକୁ ଅଧିକ ସଶକ୍ତ କରିବା ସହଜ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଡିୱାଇ ପାଟିଲଙ୍କର ଆଜି ଦେହାନ୍ତ ହୋଇଛି। ମହାରାଷ୍ଟ୍ରରେ ଶିକ୍ଷା ମହର୍ଷି ଭାବେ ପରିଚିତ ଶ୍ରୀ ପାଟିଲ 90 ବର୍ଷ ବୟସରେ କୋହ୍ଲାପୁରଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 1957 କୋହ୍ଲାପୁର ମ୍ୟୁନିସିପାଲ ପରିଷଦରେ ଏକ କାଉନ୍ସିଲର ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି 1967 ଏବଂ 1972 ପାନ୍ହାଲା ନିର୍ବାଚନ ମଣ୍ଡଳୀରୁ ସେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ 2009 ତାଙ୍କୁ ତ୍ରିପୁରାର ଏବଂ 2013 ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। 2014 ଶ୍ରୀ ପାଟିଲଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଡିୱାଇ ପାଟିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି। ପାଣିପାଗ, ଓଡ଼ିଶା ସମେତ 7 ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଆଭ୍ୟନ୍ତରୀଣ ଅଞ୍ଚଳ, ବିହାର, ଲାକ୍ଷାଦ୍ୱୀପ ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳ ମଧ୍ୟରେ ଆସନ୍ତାକାଲି ଘଡ଼ଘଡ଼ି, ବିଜୁଳି ଓ ଧୂଳିଝଡ଼ ହେବାର ଆଶଙ୍କା ରହିଛି ବୋଲି ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଓଡ଼ିଶା ସମେତ 7 ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଆସି ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ। ବୈଠକରେ ଉପଭୋକ୍ତା ସୁରକ୍ଷା, ଓଜନ ଓ ପରିମାପ ବ୍ୟବସ୍ଥାର କଡ଼ା ଯାଞ୍ଚ, ଚାଷୀ ପଞ୍ଜୀକରଣର ସ୍ୱଚ୍ଛତା ଏବଂ ସମୟାନୁସାରେ ସାର ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
3: ଗରିବ ଲୋକମାନଙ୍କୁ ମଧ୍ୟ କିଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି।

0: ଅଞ୍ଚଳ ଗୋଟେ
1: ସମସ୍ତ ଗରିବ ଲୋକମାନେ କେମିତି କାର୍ଡ ପାଇବେ, ମୁଣ୍ଡ ପିଛା 10 କେଜି ଲେଖା ଚାଉଳ ଏଥରକ ପାଇବେ, 5 କେଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଉଛନ୍ତି, ଆଉ 5 କେଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଉଛନ୍ତି, ଏମିତି 10 କେଜି ପ୍ରତି ମାସରେ ଗରିବ ଲୋକମାନଙ୍କୁ ଚାଉଳ ମିଳିବ, ସେଇଟା ବାବଦରେ ରିଭ୍ୟୁ କରାଯାଉଥିଲା। ଆଉ ଅନ୍ୟାନ୍ୟ ବିଷୟ ମଧ୍ୟ ଯେମିତି ସାରର ଉପଲବ୍ଧତା ବିଷୟରେ ମଧ୍ୟ ଆଲୋଚନା କରାଯାଉଥିଲା, ଏବଂ ଏ ବର୍ଷ କେମିତି ପୁଣି ଖରିଫରେ ରେଜିଷ୍ଟ୍ରେସନ ହବ, ଗରିବ ଲୋକମାନେ ଚାଷୀମାନେ ତାଙ୍କର ରେଜିଷ୍ଟ୍ରେସନ କରିବେ ଏବଂ ଧାନ ବିକିବେ, ତାର କଥା ମଧ୍ୟ ଆଲୋଚନା ହଉଥିଲା, ଏବଂ ସବୁ ପ୍ରକାର ପ୍ରିପାରେସନ ଠିକ ଅଛି। କେନ୍ଦ୍ରାପଡ଼ାରେ ମୁଁ ଭାବୁଛି ଆଗାମୀ ଦିନରେ ଭଲ ଚାଷ ହବ।
2: ରାଜ୍ୟ ନିର୍ବାଚନ କମିଶନର ଅନୁସଚିବ ନିରଞ୍ଜନ ପାଢ଼ୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ଦାବି ଓ ଆପତ୍ତି ଶୁଣାଣି କେନ୍ଦ୍ର ପରିଦର୍ଶନ କରି ଯୋଗ୍ୟ ମତଦାତାଙ୍କ ନାମ ସଠିକ୍ ଭାବେ ତାଲିକାରେ ସମ୍ମିଳିତ କରିବା, ତ୍ରୁଟିର ତ୍ୱରିତ ସମାଧାନ ଏବଂ ମତଦାତାଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ବିଦ୍ୟାଳୟରେ ରକ୍ତହୀନତା ନିରାକରଣ, ବାଲ୍ୟ ବିବାହ ରୋକଥାମ ଏବଂ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବିଭାଗର ସମନ୍ୱିତ କାର୍ଯ୍ୟ ଦ୍ୱାରା କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ସମ୍ଭବ ବୋଲି ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 2 ଜଣ ଭାରୋତ୍ତୋଳକ ରାଜ୍ୟସ୍ତରୀୟ 12 ବର୍ଷରୁ କମ୍ 14 ବର୍ଷରୁ କମ୍ ପ୍ରତିଯୋଗିତାରେ ସିଲଭର ପଦକ ଜିତିଛନ୍ତି। 12 ବର୍ଷରୁ କମ୍ ବାଳକ ବର୍ଗରେ କୃଷ୍ଣ ନାୟକ ଏବଂ 14 ବର୍ଷରୁ କମ୍ ବାଳିକା ବର୍ଗରେ ଗଙ୍ଗୋତ୍ରୀ ରାଉ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲାପାଳ ଓ କ୍ରୀଡ଼ା ବିଭାଗ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ତଥା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ପରଲୋକ ଘଟିଛି। ସରକାରୀ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ, ଜନପ୍ରତିନିଧି ଏବଂ ସାଧାରଣ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। 9ଟି ବ୍ଲକ୍ର 170ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ 99,000 ଲୋକ ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ 1,164 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ରିଲିଫ୍ କେନ୍ଦ୍ରରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ ସହ ସ୍ୱାସ୍ଥ୍ୟ ଓ ପଶୁ ଚିକିତ୍ସା ଦଳ ନିୟୋଜିତ ଅଛନ୍ତି। ଜିଲ୍ଲାରେ କୌଣସି ଜୀବନହାନି ଘଟିନଥିବା ବେଳେ ପ୍ରଶାସନ ସତର୍କ ନଜର ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟମ୍ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି। ରାଜକନିକା ବ୍ଲକର ଜୟନଗର ଖୁଣ୍ଟା ଗ୍ରାମର ବାସିନ୍ଦା ସୁରେଶ ରାଉତ ଆଧୁନିକ ଚିଙ୍ଗୁଡ଼ି ଚାଷ ମାଧ୍ୟମରେ ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ଭବନର ନିମନ୍ତ୍ରଣ ପାଇ ନିଜକୁ ଗର୍ବିତ ମନେ କରୁଥିବା ସେ ପ୍ରକାଶ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ମୁଁ ତ ଜାଣିକି ଏମାନଙ୍କର ସବୁ ଦାୟିତ୍ୱ ନେଇଛି ଆଉ। ଗାଁଟା ଯାକର ଲୋକ ତମେ ଗୋଡ ହାତ ଟେକିକି ବସିବ, ଗହିରରୁ ମନକୁ ପାଣି ନିଗିଡି ଯିବ, ଇଏ ତାକୁ ଦୋଷ
1: ଦଉଛ।
0: କିଏ ତମେ?
1: ମୁଁ ପ୍ରତିମା ପା, ଚିହ୍ନି ପାରୁନାହାନ୍ତି।
0: ପ୍ରତିମା ଦିଦି
1: ଆଜ୍ଞା,
0: ଦେଖ ଦେଖ ଦେଖ, ଆଉ ତମେ ତ ଏତେବେଳକୁ ସେପଟେ ପଢା ଘରେ ବସିବା କଥା ଇଆଡେ କୁଆଡେ ପଳେଇ ଆଇଲ।
1: ମୁଁ ତ କେତେବେଳୁ ଆସିଲିଣି, ଖାଲି ଆପଣ ଯାହା ରାଗିକି ଘର ଘର ହଉଛନ୍ତି ସେଟା ଶୁଣିଲି ବୋଲିକି ମୁଁ କହିଲି କାହା ଉପରେ ଆଉ ରାଗୁଛନ୍ତି କି, ଟିକେ ପଶି ଆସିଲି।
0: ମୁଁ ପୁଣି ରାଗିଲି?
1: ହଁ, ଏବେ ତ ଜୋରେ ଜୋରେ ରାଗିକି କାହାକୁ କଣ ସବୁ କହି ଯାଉଛୁ।
0: ରାଗି ନାହିଁ, ରାଗି ନାହିଁ, ରାଗି ନାହିଁ।
1: ଆଉ
0: ନା ନା ନା ନା ନା ନା, ଇଏ କଣ ରାଗ?
1: ଆଉ
0: ତମେ କୁଆଡୁ ମୋ ରାଗ ଦେଖିଲଣି ନା କଣ? ଇଏ ସିନା ଲୋକ ବୁଝିଲେ ହୁଅନ୍ତା।
1: କିଏ ବୁଝିଲାନି ମ?
0: କିଏ?
1: ହଁ,
0: ତମ ଗାଁରେ ତ ସବୁ ଭଦ୍ର ଲୋକ ଗୁଡାକ ଅଛନ୍ତି, ଆ କିଏ ବୁଝିଲେନି? ମୁଁ ଯାଇକି ଆଉ କୋଉଠୁ ଡାକିକି
1: କହୁନାହାନ୍ତି କିଏ ବୁଝିଲାନି କଣ ହେଇଛି, ଟିକେ ଶୁଣିଲେ ତ ଯାହା ବୁଝିବି, କିଛି ବୁଝିପାରୁନି।
0: ବୁଝିପାରୁନ
1: ନା?
0: ପ୍ରତିମା ଜିଜି
1: ଆଜ୍ଞା,
0: ହଁ, ଆମ ଗାଁ ଛୁଆମାନଙ୍କୁ ତ ପାଠ ପଢଉଛୁ, ଶିକ୍ଷିତା ଝିଅ ଟିଏ ତମେ। ହଁ ହଁ, ମୁଁ ଜାଣିଛି, ସ୍ୱୟଂ ସହାୟକ ଗୋଷ୍ଠୀ କରୁଛ ପରା?
1: ହଁ କରୁଛି।
0: ତମ ଗୋଷ୍ଠୀ ଘରେ ପାଣି ପଶିଥିଲା?
1: କୁହନ୍ତୁନି କୁହନ୍ତୁନି, ଗୋଷ୍ଠୀ ଘରେ ଯୋଉ ପାଣି ପଶିଥିଲା, ପାଣିରେ ଆଗ ଧୋଇଲୁ, ପୁଣି ଟିକେ ସଫା ସୁତୁରା କଲୁ, ପୁଣି ମନ ମାନିଲାନି ଯେ ଯୋଉ ପଚା ପଚା ଗନ୍ଧ, ପୁଣି ଫିନାଇଲ ଟିକେ ପକେଇକି, ବ୍ଲିଚିଂ ଟିକେ ପକେଇକି, ପୁଣି ଭଲ କି ପରିଷ୍କାର କରି ଧୋଇଲୁ, ତାପରେ ଯାଇକି ଛୁଆମାନେ ବସିବେ, କାମ ଦାମ ହବ କି ଯାହା କରିବୁ
0: ନା। ଘର ବର୍ତ୍ତମାନ ସଫା?
1: ଆଜ୍ଞା।
0: ଘର ଚତୁଃପାର୍ଶ୍ୱଟା?
1: ଚତୁଃପାର୍ଶ୍ୱ ବି ସଫା କରିଛୁ ମ, ତାକୁ କଣ ଆଉ ଛାଡିଛୁ?
0: ଆଉ ଯୋଉ ପିଲାମାନଙ୍କୁ ବସିକି ପାଠ ପଢଉଛ ଯୋଉ ଘରଟାରେ, ତା ଅବସ୍ଥା କଣ?
1: ସେ ଘର କଥା କୁହନ୍ତୁନି, ସିଏ ଯୋଉ ପଚା ପଚା ଗନ୍ଧ, ଯୋଉ ମଶା ମାଛି ଯାହା ସବୁ ହେଇଥିଲା, ସବୁ
0: ବନ୍ୟା
1: ପାଣି ପଶିଥିଲା, ଦଳ ବି ପଶି ଯାଇଥିଲା।
0: ଦଳ ପଶିଥିଲା?
1: ହଁ,
0: ପୁଣି ସଫା ହେଲା।
1: ଏ ଗାଁ ପିଲା ଦି ଚାରିଟାଙ୍କୁ ଡାକିଲି, ସେମାନେ ଆସିଲେ, ସବୁ ମିଶିକି ତାକୁ ବି ସଫା ସୁତୁରା କଲୁ। ଆଉ ସେ ଯୋଉ ବାରିପଟ କଥା କହୁଛନ୍ତି, ବାରିପଟେ ଯେତେ ସବୁ ଅନାବନା ଗଛ ଯାହା ଅବର୍ଜନା ସବୁ ହେଇଥିଲା, ତାକୁ ବି ସବୁ ସଫା ସୁତୁରା କରି ବ୍ଲିଚିଂ ପକେଇକି ସବୁ ସଫା କରିଦେ।
0: କେଡେ ବଢିଆ କାମ, ସଫା ସୁତୁରା କଲ, ବ୍ଲିଚିଂ ପାଉଡର ପକେଇଲ, ଜାଣିକି ମଶା ବଂଶ ବୁଡ଼ିଲା, ଜାଗାଟା ବର୍ତ୍ତମାନ ସଫା ସୁତୁରା ହେଲା। ମୁଁ ସେଇଥିପାଇଁ ବିରକ୍ତ ହଉଥିଲି, ଆମର ଯୋଉ ତକ ରହିଲେ ଚାଷୀ ଭାଇ, ଇଏ କହୁଛନ୍ତି କଣ ନା ମନକୁ ପାଣି ନିଗିଡିଲା ପରେ ଯାଇକି ଗହିରକୁ ଓହ୍ଲେଇବା, ସେମିତି ଆଉ ହବ?
1: ମନକୁ ପାଣି ନିଗିଡିଲା ବେଳକୁ ଆମେ ରୋଗୁଣା ହେଇଯିବାନି?
0: ମାନେ
1: ସେ ଯୋଉ ଦଳ, ସେ ଯୋଉ ମଇଳା ଆବର୍ଜନା, ସେ ପରିସ୍ଥିତିରେ ଆମେ ନିଶ୍ୱାସ ପ୍ରଶ୍ୱାସ ନବା, ରହିବା, ଖାଇବା, କାମ ପୁଣି କରିବା ନା ନାଇଁ? ସେଇଆକୁ ପାଣି ଜମିବା ଆମେ ଅଳସ ହେବା?
0: ବଢିଆ ବଢିଆ ଉପକାରୀ କଥାଟିଏ କହିଲ, ପାଣି ଯଦି ଜମି ରହୁଛି ନିଷ୍କାସନ ମଧ୍ୟ କେମିତି ହବ, ସେଥିପାଇଁ ଟିକେ ଚିନ୍ତା କରିବା
1: ନିହାତି କରିବା କଥା ନା?
0: କରିବା କଥା, କରିବା କଥା, ଆବଶ୍ୟକ ବେଳେ ଆମେ କଣ କୃଷି ବିଜ୍ଞାନୀ ମାନେ ଇତ୍ୟାଦିଙ୍କର ପରାମର୍ଶ ନେଲେ
1: ନବା
0: ନୁହେଁ କି?
1: ହଁ, ଯାହା ନ ଜାଣିଛେ ଜାଣିବା, ସମସ୍ତେ ତ ଜାଣିବା କଥା ଆଉ କଣ।
0: ବଢିଆ ବଢିଆ ବଢିଆ, ଶ୍ରୋତା ବନ୍ଧୁ, ଇଏ ଆମ ପ୍ରତିମା ଦିଦି ଛୁଆଙ୍କୁ ପାଠ ପଢଉଛନ୍ତି, ନିଜେ ଜଣେ ଉଚ୍ଚ ଶିକ୍ଷିତା ହେଇଟି, ନିଜ ଉଦ୍ୟମରେ ତାଙ୍କର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀର ଘର, ଯୋଉ ଅଙ୍ଗନବାଡି କେନ୍ଦ୍ରଟା, ସେଇଟା ପୁଣି ସଫା ହେଲା ନା ନାଇଁ?
1: ହଁ ହଁ, ଦିଦି ଦି ଜଣ ଯାକ ଭାରି ବଢିଆ, ସିଏ ବି ମତେ ସେଇଆ କହିଲେ, ଆସୁନ ପ୍ରତିମା ଦିଦି ମିଶିକି ଆମର ଏଠି ବି ସଫା ସୁତୁରା କରେଇ ଦବା।
0: ବାସ ବାସ ବାସ ବାସ, ବଢିଆ କଥାଟିଏ କହିଲ ଶ୍ରୋତା ବନ୍ଧୁ, ବନ୍ୟା ଛାଡିଛି, ବର୍ତ୍ତମାନ ଆମର ଦାୟିତ୍ୱ ଆମ ଘର, ଆମ ଅଗଣା, ଆମ ଗାଁ, ଆମ ସ୍କୁଲ, ଏକୁ ସଫା ସୁତୁରା କରିବାର ଦାୟିତ୍ୱ କାହାର? ସବୁ
1: ଆମର।
0: ହବ ହବ ହବ, କିନ୍ତୁ ମୋ ମନ ଟିକେ ଯାଇକି ଆଉ ଗୋଟାଏ ଜାଗାରେ ରହିଗଲା।
1: ପୁଣି କଣ ହେଲା ଭାଇ?
0: ପୁଣି
1: ହଁ, ସଫା ସୁତୁରା ତ ହେଲା,
0: ସଞ୍ଜ ଘଡି।
1: ହଁ ଭାଇ,
0: ସଞ୍ଜ ଘଡିରେ ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ବଢିଆ ହୁଅନ୍ତା ନା?
0: ଶୁଣିବା।

0: ଚାଷୀ ଭାଇମାନଙ୍କର ବର୍ତ୍ତମାନ ବଡ କାମଟିଏ ଅଛି।
1: ଗୋଟେ ବଡ କଥା ରହିଗଲା।
0: କଣ ବଡ କଥା ରହିଗଲା? ଯୋଉ ପ୍ରକାରର କ୍ଷତି ହୋଇଛି ସେତକ ଭରଣା ହବ କେମିତି?
1: ନିହାତି ନିହାତି ଭରଣା ହବା କଥା ଭାଇ। କଣ କହୁଛନ୍ତି, କେତେ କ୍ଷୟକ୍ଷତି ହେଇଛି! ଆହା, ସବୁଆଡେ ପାଣି, ବିଲ ଉଜୁଡିଲା, ଫସଲ ଉଜୁଡିଲା, ଚାଷୀ ବି ହଇରାଣ ହେଲା। ଦେଖିକି ସହି ହଉନି କରିବା ଆଉ।
0: ନାଇଁ, ପ୍ରକୃତିର କଥା, କିନ୍ତୁ ଅଣ୍ଟା ସଳଖି ଠିଆ ହବାକୁ ପଡିବ,
1: ନିହାତି ହବାକୁ ପଡିବ।
0: ଯେ ଯଦି ରାତି ପରେ ଦିନ ଅଛି, ଖରା ପରେ ବର୍ଷା ଅଛି, ତେଣୁ ବିପତ୍ତି ପରେ ମଧ୍ୟ ସମ୍ପତ୍ତି ଅଛି,
1: ନିହାତି ଅଛି। ସବୁ ସମସ୍ୟାର ସମାଧାନ ଅଛି, ଆମକୁ ପୁଣି ଅଣ୍ଟା ସଳଖି ଠିଆ ହବାକୁ ପଡିବ। ଗୋଟେ ଗେଣ୍ଡା ପରା ଗୋଟେ କାନ୍ଥ ଚଢିବାକୁ 30 ଥର ପଡିଲା, ପୁଣି ଚଢିକି ଠିଆ ହେଲା। ମୁଁ ପିଲାଙ୍କୁ ସେଇ କଥା କହୁଛି ପରା ସବୁବେଳେ। ଆଉ
0: ମାନେ ପିଲାଙ୍କୁ ପାଠ ପଢଉଛ?
1: ହଁ।
0: ଏଠି ପୁଣି ଆସିକି ମାନେ ଆଉ କିଛି ଭଲ ମନ୍ଦ ପରାମର୍ଶ ଦଉଛ?
1: ଆଜ୍ଞା।
0: କିନ୍ତୁ ଆଜି ଆମର ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମରେ
1: ଆଜ୍ଞା
0: ଭାରି ପ୍ରେରଣାଦାୟୀ କଥାଟିଏ ଅଛି।
1: କଣ କଣ କହିଲେ ଭାଇ ଟିକେ?
0: ଡକ୍ଟର ସୁଶାନ୍ତ କୁମାର ଦାସ,
1: ଆଜ୍ଞା,
0: ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ, ସେ ଆଜି ଆମ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେବେ ଯେ ବନ୍ୟା ପରବର୍ତ୍ତୀ ଯୋଉ ପରିସ୍ଥିତି, ତାକୁ ଆମେ କେମିତି ସାମ୍ନା କରିବା, ପୁଣି କେମିତି ଅଣ୍ଟା ସଳଖି ଠିଆ ହବା।
1: ବଢିଆ କଥା କହିଲେ ଭାଇ, ନିହାତି ଦରକାର ଏବେ ଏ ସମୟରେ, ଯୋଉ ସମୟରେ ଯୋଉ କଥା ନା। ଆଉ
0: ତାହେଲେ ମହାଶୟ ପରାମର୍ଶ ଦବା ଆରମ୍ଭ କରନ୍ତୁ, ଆମେ ଶୁଣିବା।
1: ଆଜ୍ଞା
2: ଡକ୍ଟର ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ଆମ ପ୍ରିୟ ଚାଷୀ ଓ ଭାଇ ଓ ଭଉଣୀମାନେ, ଆକାଶବାଣୀର ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି।
2: ଡକ୍ଟର ଦାସ, ଆପଣ ନିଜେ ମଧ୍ୟ ଅଙ୍ଗେ ନିଭାଇଥିବେ ଯେ ଲଗାଣ ବର୍ଷା ଏବଂ ତା ପରକୁ ବନ୍ୟା, ଏହାକୁ ଆମ ରାଜ୍ୟ ସାମ୍ନା କଲା ଏବଂ କୃଷକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଚାଷୀର ଯୋଉ ଅପୂରଣୀୟ କ୍ଷତି ହୋଇଛି, ସେ ତାକୁ ଭରଣା କରିବ କେମିତି ଏବଂ ସେ ପୁଣି ଅଣ୍ଟା ସଳଖି ଠିଆ ହେବ କେମିତି? ଚାଷୀକୁ କଣ ବର୍ତ୍ତମାନ କରିବାକୁ ପଡିବ?
3: ପ୍ରଥମେ ଚାଷୀ ଭାଇମାନଙ୍କୁ ନିଜ ଜମି ଓ ଫାର୍ମକୁ ସୁରକ୍ଷିତ କରନ୍ତୁ।
2: ଆଚ୍ଛା,
3: ଯେକୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ଆପଣ ଜମିକୁ ପ୍ରାରମ୍ଭିକ ପୁନରୁଦ୍ଧାର କରିବା ଆବଶ୍ୟକ। ଯେଉଁଠାରେ ସମ୍ଭବ ଜମିରେ ଜମି ରହିଥିବା ଅନାବଶ୍ୟକ ପାଣିକୁ ନିଷ୍କାସନ କରନ୍ତୁ। ଜମିରେ ରହିଥିବା ପାଣି ଚେରକୁ ନଷ୍ଟ କରେ, ପଙ୍କଶ ଜନିତ ରୋଗ ବଢାଏ ଏବଂ ମାଟିରେ ଅମ୍ଳଜାନ ପରିମାଣ କମାଇ ଦିଏ। ମୃତ ଗଛ, ଭଙ୍ଗା ଡାଳ ଓ କଚରା ପୋଛି ସଫା କରନ୍ତୁ। ଏଗୁଡ଼ିକ କୀଟପତଙ୍ଗ ଓ ରୋଗର ବଂଶ ବୃଦ୍ଧିକୁ କେନ୍ଦ୍ର ପାଲଟିଥାନ୍ତି। ଯଦି ସମ୍ଭବ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବିଭାଗ ଜରିଆରେ ନିଜ ମାଟିର ପରୀକ୍ଷା କରାନ୍ତୁ। ବନ୍ୟା ଜଳ ଅନେକ ସମୟରେ ମାଟିର ଉର୍ବରତା, ପିଏଚ୍ ଏବଂ ପୋଷକ ତତ୍ତ୍ୱର ସ୍ଥିତିକୁ ବଦଳାଇ ଦେଇଥାଏ। ଗୃହପାଳିତ ପଶୁ ସମ୍ପଦର ବିଶେଷ ଯତ୍ନ ନିଅନ୍ତୁ। ବିଶୁଦ୍ଧ ପାନୀୟ ଜଳ, ଶୁଖିଲା ରହିବା ସ୍ଥାନ ଓ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଟୀକାକରଣ ବ୍ୟବସ୍ଥା କରନ୍ତୁ।
2: ତେବେ ବର୍ତ୍ତମାନ ବିଷୟ ଆସୁଛି, ଇଏ ତ ହେଉଛି ଅଗଷ୍ଟ ମାସ, ତ ଆଗାମୀ 90 ଦିନ ଆମ ପାଇଁ କଣ ସୁଯୋଗ?

0: ପୁନରୁଦ୍ଧାର ପାଇଁ ଏକ ରୋଡ୍ମ୍ୟାପ୍ ମୁଁ ଆପଣଙ୍କ ଆଗରେ ପ୍ରସ୍ତୁତ କରୁଛି ଚାଷୀ ଭାଇମାନଙ୍କ ସୁବିଧା ପାଇଁ। ପ୍ରଥମ ସପ୍ତାହର 7 ଦିନ ସ୍ଥଳିତ ଆଣିବା ଏବଂ କ୍ଷତିର ଆକଳନ କରିବା, ପରିବାର ଏବଂ ଗୋରୁଗାଈଙ୍କ ସୁରକ୍ଷିତ ସୁନିଶ୍ଚିତ କରିବା, ଜମି ଓ ଫସଲର କ୍ଷୟକ୍ଷତି ଆକଳନ କରିବା ଓ ଅଧିକ କ୍ଷତି ହେବାକୁ ରୋକିବା, ଗୋଶାଳା ଓ ପ୍ରାଣୀ ରହିଥିବା ସ୍ଥାନକୁ ସଫା କରି ବିଶୋଧନ କରନ୍ତୁ, ଗୃହପାଳିତ ପଶୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ, ବୀମା କିମ୍ବା ସରକାରୀ ସହାୟତା ପାଇଁ ନଷ୍ଟ ହୋଇଥିବା ଫସଲ ଫଟୋ ଉଠାଇ ପ୍ରମାଣ ରଖନ୍ତୁ, ମାର୍ଗଦର୍ଶନ ପାଇଁ କୃଷି ଉଦ୍ୟାନ, କୃଷି ମତ୍ସ୍ୟ କିମ୍ବା ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ, ବୈଷୟିକ ପରାମର୍ଶ ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରର ପରିଦର୍ଶନ କରନ୍ତୁ। ସପ୍ତାହ 2 ବା 8 ରୁ 14 ଦିନ ଭିତରେ ମୃତ୍ତିକାର ପୁନରୁଦ୍ଧାର ଏବଂ ଆୟ ଯୋଜନା ନିହାତି ଦରକାର। ମୁଖ୍ୟତଃ ମାଟି ପରୀକ୍ଷା କରନ୍ତୁ, ଆବଶ୍ୟକ ସ୍ଥଳେ ସଢା କମ୍ପୋଷ୍ଟ କିମ୍ବା ଜୈବିକ ଖତ ପ୍ରୟୋଗ କରନ୍ତୁ, ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ପାଇଁ ତଳି ଘରା ତଳି ଜମି ପ୍ରସ୍ତୁତ କରନ୍ତୁ, ଭର୍ମି କମ୍ପୋଷ୍ଟ ଗାତ ଆରମ୍ଭ କରନ୍ତୁ, ଧାନ ନଡ଼ାକୁ ନ ପୋଡ଼ି ଛତୁ ଚାଷ ପାଇଁ ସଂଗ୍ରହ କରନ୍ତୁ, ମିଳିମିଶି କାର୍ଯ୍ୟ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ SHG କିମ୍ବା କୃଷକ ଉତ୍ପାଦନ ସଂଗଠନ FPO ଗଠନ କରିବାକୁ କିମ୍ବା ସୁଦୃଢ଼ କରନ୍ତୁ।
1: ଡକ୍ଟର ଦାସ, ବୋଧ ହୁଏ ବର୍ତ୍ତମାନ ଏଇଟା ହେଉଛି ଗୋଟିଏ ଉପଯୁକ୍ତ ସମୟ ଆମେ ଚାଷୀମାନଙ୍କୁ ଏହି ପରାମର୍ଶ ଦେଇପାରିବା ଯେ ଅନ୍ତତଃ ସମସ୍ତେ ଫସଲ ବୀମା ଯୋଜନା ସହିତ ସଂଯୁକ୍ତ ହୁଅନ୍ତୁ, ଯଦ୍ୱାରା ଏହି ପ୍ରକାରର ବିପର୍ଯ୍ୟୟ ଆସିଲେ ତାର ସେମାନେ ଭରଣା କରିପାରିବେ ନା କ'ଣ?
0: ଆପଣ ଜାଣିଥିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆଉ ଏହାଦ୍ୱାରା ଭାରତ ସରକାରଙ୍କ ତରଫରୁ ପ୍ରିମିୟମ ମଧ୍ୟ ଦିଆଯାଉଛି। ଖାଲି କ୍ଷୟକ୍ଷତି ହେବା ପରେ ଆପଣମାନେ ତାର କିଛି ପ୍ରମାଣପତ୍ର ରଖନ୍ତୁ, ଫଟୋଗ୍ରାଫ ରଖନ୍ତୁ ଏବଂ କିଛି ଆକଳନ କରନ୍ତୁ କେତେ ଆପଣଙ୍କ ନଷ୍ଟ ହୋଇଛି। ଦୟାକରି ଆପଣଙ୍କ ନିକଟସ୍ଥ କୃଷି ସଂସ୍ଥା ଅଧିକାରୀ କିମ୍ବା କେବିକେଙ୍କ ସହିତ ସମ୍ପର୍କ ଆଣନ୍ତୁ। ତା ଛଡ଼ା ଏଇ ଯୋଉ ଭରଣ ପୋଷଣ ପାଇଁ ବୀମା କମ୍ପାନୀ ତରଫରୁ ମଧ୍ୟ ଲୋକ ଆସି ଏହାକୁ ସର୍ଭେ କରିବେ, ତେଣୁ ତାଙ୍କୁ ଏଇଟା ପାଇଁ ଆପଣ ସହଯୋଗ କରନ୍ତୁ।
1: ଅର୍ଥାତ୍ ପ୍ରତ୍ୟେକ ଚାଷୀ ନିଜ ଫସଲର ବୀମା କରିବାଟା ଆବଶ୍ୟକ
0: ନିହାତି ଦରକାର।
1: ଆଜ୍ଞା, ଆପଣ କହୁଥିଲେ 90 ଦିନର ଯୋଉ ଖସଡ଼ା ପାଇଁ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହର କଥା, ତାପରେ କଣ ରହୁଛି?
0: ଦେଖନ୍ତୁ, ତୃତୀୟ ସପ୍ତାହ ବା 15 ରୁ 30 ଦିନ ଭିତରେ ଶୀଘ୍ର ଆୟ ଦେଉଥିବା ଉଦ୍ୟୋଗ ଆରମ୍ଭ କରିବା ନିହାତି ଦରକାର। ଯଥା ଛତୁ ଚାଷ ଆରମ୍ଭ କରନ୍ତୁ, ଶାଗ ଓ ପନିପରିବା ପୋଡ଼ନ୍ତୁ, ପନିପରିବା ନର୍ସରୀ ପ୍ରତିଷ୍ଠା କରନ୍ତୁ, ଆଜୋଲା ଉତ୍ପାଦନ ଆରମ୍ଭ କରନ୍ତୁ, ଆବଶ୍ୟକ ହେଲେ ମାଛ ପୋଖରୀ ମରାମତି କରନ୍ତୁ, ଉପଯୁକ୍ତ ମନେ ହେଲେ କୁକୁଡ଼ା କିମ୍ବା ବତକ ଛୁଆ କିଣନ୍ତୁ, ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଏହିସବୁ ଉଦ୍ୟୋଗରେ ସକ୍ରିୟ ହୁଅନ୍ତୁ।
1: ଆଚ୍ଛା, ଅର୍ଥାତ୍ ଆମର ଏକୁ ତ ଆମେ ବର୍ଷ ତମାମ ବି କରିପାରିବା, କିନ୍ତୁ ବର୍ତ୍ତମାନ ଯେହେତୁ ଗୋଟେ ବିରାଟ ବଡ଼ କ୍ଷତି ହେଇଛି, କ୍ଷତି ଭରଣା ପାଇଁ ଇଏ ହେଉଛି ଗୋଟେ ଉପଯୁକ୍ତ ମାର୍ଗ ନା କ'ଣ? ଆଜ୍ଞା,
0: ହଁ ଆଜ୍ଞା, ଏହା ଦ୍ୱାରା କ'ଣ ହେଉଛି, ଯଦି ଆପଣ ଏଇ ଅଳ୍ପ ସ୍ୱଳ୍ପ ସମୟ ବିଷୟରେ ଆଦୌ ଭଲ ଉପାଦନ ପାଇପାରିବେ।
1: ଆଚ୍ଛା, ରୋଜଗାରଟା ଆମର ଆସିଯିବ, କ୍ଷତି ଭରଣା ମଧ୍ୟ
0: ହେଇପାରିବ।
1: ଚତୁର୍ଥ ସପ୍ତାହ ପରଠୁ,
0: ଆଚ୍ଛା, ଚତୁର୍ଥ ସପ୍ତାହ 31 କିମ୍ବା 60 ଦିନ ମଧ୍ୟରେ ଆୟ ବୃଦ୍ଧି କରିବା ପାଇଁ ପନିପରିବା ଓ ଶାଗ ଅମଳ କରନ୍ତୁ, ଛତୁ ବିକ୍ରି କରନ୍ତୁ, ଭର୍ମି କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ନର୍ସରୀ ଚାରା ବଜାରରେ ବିକ୍ରି କରନ୍ତୁ, ଡାଲି ଜାତୀୟ ଫସଲ କିମ୍ବା ପଶୁ ଖାଦ୍ୟ ଚାଷ କରନ୍ତୁ, ନିମ୍ବ ଆଧାରିତ ଜୈବିକ କୀଟନାଶକ କିମ୍ବା କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ଯାହାଦ୍ୱାରା ଆପଣ କିଛି ନଗଦ ପଇସା ଆରମ୍ଭ ପାଇପାରିବେ।
1: ତ ଏହି ସମୟରେ ରୋଗ ପୋକର ମଧ୍ୟ ପ୍ରାଦୁର୍ଭାବର କଥା ରହୁଛି। ଆପଣ କହିଲେ ନିମ ପିଡ଼ିଆ ବା ନିମ ଯୁକ୍ତ ଯୋଉ ଆମେ ବି ଖତ ଏସବୁକୁ ପ୍ରୟୋଗ କଲେ ଇଏ କାମ ଦବ ନା ନାଇଁ, ଆଉ ଟିକେ କିଛି?
0: ଦେଖନ୍ତୁ, ପ୍ରଥମେ ଆପଣଙ୍କୁ ପ୍ରଥମ ମାଟିର ପରୀକ୍ଷା କରିବାକୁ ପଡିବ, ମାଟିର କେତେ ଉର୍ବରତା ଅଛି ତାହା ଜାଣିବା ଦରକାର।
1: ଆଚ୍ଛା,
0: ତାପରେ ଆପଣ ଯୋଉ ରୋଗ ପୋକ କଥା କହିଲେ, ଯେହେତୁ ଆମର ରୋଗ ପୋକ ବର୍ଷା ହେଲା ପରେ ରୋଗ ପୋକ ଚାନ୍ସେସ ବେଶୀ ଟିକେ ଥାଏ, ତେଣୁ ଯୋଉ ଆପଣ ନିମ୍ବ ଗଛ କହିଲି, ନିମ୍ବ ପତ୍ର କିମ୍ବା ଆପଣଙ୍କର ଯେକୌଣସି ପ୍ରକାରର ବାୟୋଜେନିକ ପ୍ରଡକ୍ଟ ଯୋଉଟା ଆପଣମାନଙ୍କର ଜମିକୁ କ୍ଷତି କରିବ ନାହିଁ, ସେକୁ ଯଦି ଆପଣ ପ୍ରୟୋଗ କରିବେ, ତା ଦ୍ୱାରା ରୋଗ ପୋକ ସୁଧୁରିବାର ବହୁତ ସୁବିଧା ଅଛି,
1: ଜମି ମଧ୍ୟ ଉର୍ବର ବି
0: ଜମି ମଧ୍ୟ ଉର୍ବର ହବ।
1: କିନ୍ତୁ ୟା ଭିତରେ ମାଟି ପରୀକ୍ଷାଟା ହଉଛି ଅନିବାର୍ଯ୍ୟ। ବଦଳ ପାଣି ଯାହା ଆମର ଗାଁ ଗହଳିରେ ଲୋକମାନେ କୁହନ୍ତି ନଦୀରେ ପଶିଥିଲା, ଇଏ ବିଲକୁ ହୁଏତ ଖରାପ ବି କରିପାରେ ଏବଂ ଭଲ ବି କରିପାରେ। ଏବେ ଆସୁଛି ଯେ ଗୋଟିଏ ମାସର ପ୍ରସ୍ତୁତି ଆମେ ଯାହା ରଖିଲେ, ତା ପରବର୍ତ୍ତୀ କାମଟା କ'ଣ ରହୁଛି?
0: 60 ରୁ 90 ଦିନ ମଧ୍ୟରେ ଦୀର୍ଘକାଳୀନ ସହନଶୀଳତା ଗଠନ ନିହାତି ଦରକାର। ସମ୍ଭବ ହେଲେ ସମନ୍ୱିତ କୃଷି ପ୍ରଣାଳୀ ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଆପଣାନ୍ତୁ। କୁକୁଡ଼ା ବତକ ଛେଳି କିମ୍ବା ମାଛ ଚାଷ ଉଦ୍ୟୋଗ ସମ୍ପ୍ରସାରଣ କରନ୍ତୁ, କୌଣସି FPO କିମ୍ବା ସମବାୟ ସମିତିରେ ଯୋଗ ଦିଅନ୍ତୁ, ମୂଲ୍ୟ ବୃଦ୍ଧି ଭାଲ୍ୟୁ ଆଡିସନ୍ ଏବଂ ସିଧାସଳଖ ବଜାରୀକରଣ ଦିଗରେ ଧ୍ୟାନ ଦିଅନ୍ତୁ। ବିବିଧ ସୂତ୍ରର ଆୟ ଏବଂ ଜଳବାୟୁ ସହନଶୀଳ କୃଷି ଆୟ ନିଶ୍ଚିତ ହେବ, କାରଣ ବନ୍ୟା ପରେ ଆପଣମାନଙ୍କୁ ଅନ୍ୟ କିଛି ସମସ୍ୟା ଭୋଗିପାରନ୍ତି, ତେଣୁ ଏଇଥିପାଇଁ କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ହେବା ନିହାତି ଦରକାର। ମୁଁ ଆପଣମାନଙ୍କୁ କେତୋଟି ଛୋଟ କୃଷି ଉଦ୍ୟୋଗ ବିଷୟରେ କହିବି, ଯେଉଁଟାକି ଆପଣଙ୍କର ବନ୍ୟା ପରେ ଶୀଘ୍ର କରିପାରି ଆୟ କମାଇ ପାରିବେ। ଗୋଟିଏ ହେଲା ଛତୁ ଚାଷ।

0: ମାତ୍ର 5,000-25,000 ଟଙ୍କା ଖର୍ଚ୍ଚ ହେବ, 20-30 ଦିନ ଭିତରେ ଆୟ ହୋଇପାରିବ। ଏଥିପାଇଁ ପାଳ ନଡ଼ା ବ୍ୟବହାର ହୁଏ, ଶୀଘ୍ର ଲାଭ ମିଳେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବକମାନଙ୍କ ପାଇଁ ଉତ୍ତମ, ଶୀଘ୍ର ବଢ଼େ। ଆଚ୍ଛା, ଚାଷ ବ୍ୟତୀତ ପାଳଙ୍ଗ, ଖଡ଼ା, ଧନିଆ ଇତ୍ୟାଦି ମଧ୍ୟ ଆପଣ ବୁଣି ଜମିରେ ବୁଣି ଆୟ କରିପାରିବେ। ଏଥିପାଇଁ ମାତ୍ର 2,000-10,000 ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ। ଏଥିରୁ 25-35 ଦିନ ପର୍ଯ୍ୟନ୍ତ ସମୟ ଲାଗେ। ଏହା ଶୀଘ୍ର ବଢ଼େ, ସ୍ଥାନୀୟ ବଜାରର ପ୍ରଚୁର ଚାହିଦା ରହିଥାଏ। ପରିବା ନର୍ସରୀ ଚାରା ମଧ୍ୟ ଏହା କରି ଆପଣମାନେ ଇନକମ୍ କରିପାରିବେ। ଏହା ପାଇଁ ମାତ୍ର 10,000 ଟଙ୍କାରୁ ଖର୍ଚ୍ଚ ଲାଗିଥାଏ। 45 ଦିନ ଭିତରେ ଏହା ରୋଜଗାର ଦିଏ। ତା ଛଡ଼ା ଜିଆ ଖତ ବା ଭର୍ମି କମ୍ପୋଷ୍ଟ ମଧ୍ୟ ଆପଣ କରିପାରିବେ। ଏଥିରେ ଖର୍ଚ୍ଚ 15,000-20,000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ମାତ୍ର 45-60 ଦିନ ଭିତରେ ଏହା କରି କମ୍ କରିପାରିବ। ଜୈବିକ ଉତ୍ପାଦନ ପ୍ରସ୍ତୁତି ବା ନିମ୍ ସ୍ପ୍ରେ ଜୈବିକ ଖାତ ଯୋଉଟାକି ନିହାତି ଦରକାର, ତାହା ମଧ୍ୟ କମ୍ କରି 30-60 ଦିନ ମଧ୍ୟରେ କମ୍ ଖର୍ଚ୍ଚରେ ବ୍ୟବସାୟିକ ଚାହିଦା ବୃଦ୍ଧି ପାଉଛି। କିଚେନ୍ ଗାର୍ଡେନ୍ ମଧ୍ୟ ଏହା ଏକ ବହୁତ ଭଲ ଉତ୍ତମ ଇନକମ୍ ସୋର୍ସ, ଯାହାକି ମଧ୍ୟ ଲୋକମାନେ ଆକୁ ଚାଷୀମାନେ ଆକୁ କରି ପଇସା କମେଇ ପାରିବେ। ତା ଛଡ଼ା କମ୍ପୋଷ୍ଟ ଖତ, କଦଳୀ ଫାଇବର, ଖାଦ୍ୟ ସମ୍ପ୍ରସାରଣ, ଆଚାର, ପାମ୍ପଡ଼, ମସଲା ଇତ୍ୟାଦି ଏବଂ କୃଷି ଯନ୍ତ୍ରପାତି ଆଧାରିତ ଭଡ଼ା କେନ୍ଦ୍ର ଏବଂ କୃଷି ଡିଜିଟାଲ ପରାମର୍ଶ ସାମଗ୍ରୀ ବିତରଣ, ଏହିସବୁ କାର୍ଯ୍ୟରେ ଲାଗି ଆପଣମାନେ ଇଣ୍ଟରେଷ୍ଟ ନେଲେ ଏଥିରେ ମଧ୍ୟ ପଇସା କମେଇ ପାରିବେ।
1: ଭାଇ, ମହାଶୟ ତ ବଢିଆ କଥା ସବୁ କହିଲେ,
2: ପରାମର୍ଶ ଦେଲେ।
1: ଆମର ତ ମୁଖ୍ୟ ଫସଲ ହେଉଛି ଧାନ,
2: ଧାନ
1: ଆଉ ଆମେ ଧାନ ଫସଲ ପାଇଁ ଏବେ କଣ କରିବା?
2: ଓହୋ, ଠିକ। ଆଉ ଧାନ ତ ଜାଣିକି ଆମର ହଉଛି ବାରଣା ଅମଳ ଆଉ କଣ ନୁହେଁ କି? କିନ୍ତୁ ଧାନ ଚାଷୀ ମାନେ ବର୍ତ୍ତମାନ ବହୁ ଜାଗାରେ ଚିନ୍ତାରେ ଅଛନ୍ତି, ନୂଆ ତଳି ପକେଇବେ କି ନାହିଁ କି କଣ କରିବେ, ୟାର ମଧ୍ୟ ଯୋଉ ସବୁ କଣ ପ୍ରଶ୍ନ, ତାର ମଧ୍ୟ ସମାଧାନ ଅଛି ମହାଶୟ କହୁଛନ୍ତି। ଆଉ
1: ଆଚ୍ଛା ଆଚ୍ଛା, ବଢିଆ ହବ ତାହେଲେ ଜାଣିବା।
3: ଡକ୍ଟର ଦାସ, କି ଆମ ରାଜ୍ୟରେ ଆମେ ଦେଖିଛୁ ଯେ ଯୋଉଟା ଶାରଦ ଧାନ ଚାଷ ହୁଏ, ଯୋଉଥିପାଇଁ ଆମେ ଅକ୍ଷୟ ତୃତୀୟା ବେଳ ଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି, ମାର୍ଗଶୀର ମାସ ବେଳକୁ ସିଏ ଅମଳ ହୁଏ। କିନ୍ତୁ ଆମେ ଦେଖିଲେ ଯେ ଆଷାଢ଼ ମାସରେ ଗୋଟେ ଭୟଙ୍କର ବନ୍ୟା ଆସିଲା ଏବଂ ଶ୍ରାବଣ ମାସ ବେଳକୁ ଆମ ବିଲ ଏକ ପ୍ରକାର ଖରାପ ହୋଇଯାଇଛି, ତଳି ନଷ୍ଟ ହୋଇଯାଇଛି। ତେଣୁ ଯେଉଁମାନେ ଧାନ ଚାଷ କରିଥିଲେ, ତଳି ରୋଇସାରିଥିଲେ, ସେମାନଙ୍କ ପାଇଁ ବର୍ତ୍ତମାନ କ'ଣ ଆଉ ସୁଯୋଗ ଅଛି?
0: ଦେଖନ୍ତୁ, ଆପଣଙ୍କୁ ପୁନର୍ବାର ଏକ ତଳି ପକେଇବାକୁ ପଡ଼ିବ। ତଳି ପକେଇବା ପୂର୍ବରୁ ଆପଣଙ୍କୁ ଏକ ସିଲେକ୍ସନ ଜାଗା କରିବାକୁ ପଡ଼ିବ, ଯେଉଁଥିରେ ପାଣି ଆସୁନଥିବ, ଆଉ ସେଇ ଜାଗାକୁ ଆପଣ ଟିକେ ଭର୍ମି କମ୍ପୋଷ୍ଟ କିମ୍ବା ଖତପତ ଦେଇ ତାକୁ ଟିକେ ଫେର ବେଡ଼ ଆକାରରେ ବନେଇବାକୁ ପଡ଼ିବ। ବନେଇ ସାରିଲା ପରେ ସେ ଟିକେ ଉଞ୍ଚା ଜାଗା ହେଇଥିଲେ ଏଟା ଟିକେ ସୁବିଧା ହେବ, କାରଣ ପାଣି କେଉଁଠି ହଠାତ୍ ବର୍ଷା ଆସିଲେ ସେ ଜାଗାକୁ ଯେମିତି ନ ଆସେ, ତାଦ୍ୱାରା ଆପଣ ସେ ଜାଗାକୁ ଟିକେ ଭର୍ମି କମ୍ପୋଷ୍ଟ ତା ଛଡ଼ା ଖତପତ ଦେଇ ତାକୁ ଟିକେ ଭଲ ଭାବରେ ସମତଳ କରନ୍ତୁ ଏବଂ ସେଥିରେ ଥିବା ଆପଣଙ୍କର ଯେଉଁ ମଞ୍ଜି ରଖିଥିବେ ତା ଦେହରେ ବୁଣନ୍ତୁ। ତାଦ୍ୱାରା ଆପଣ 15-20 ଦିନ-30 ଦିନ ଭିତରେ ଆପଣ ସେଇ ଫେରେ ଆପଣ ଚାରା ପାଇପାରିବେ, ତାକୁ ଫେରେ ଆପଣ ନିଜ ଜମିରେ ଲଗେଇ ପାରିବେ।
3: ଆମେ ସାଧାରଣତଃ ଜାଣିଛୁ 3-4 ସପ୍ତାହ ସମୟ ନେଇଯାଉଛି ଗୋଟେ ଉତ୍କୃଷ୍ଟ ମାନର ତଳି ପ୍ରସ୍ତୁତ ହେବା ଲାଗି, କିନ୍ତୁ ଯେଉଁ ତଳି ଆମେ ବର୍ତ୍ତମାନ ପ୍ରସ୍ତୁତ କରିବା, ସ୍ୱଳ୍ପ ମିଆଦୀର ଯେଉଁ ବିହନ ତାକୁ ଆମେ ମାନେ ପ୍ରୟୋଗ କରିବାଟା ଉଚିତ ହେବ ନା?
0: ହଁ, ଏହା ବର୍ତ୍ତମାନ ନିହାତି ଦରକାର। ତେଣୁ ଆମକୁ ଯେକଳି ଅଳ୍ପ ଖର୍ଚ୍ଚରେ କିପରି ସେମାନେ ଇନକମ୍ କରିପାରିବେ, ତାଙ୍କ ବୃଦ୍ଧିଟା ବଢ଼ିପାରିବ, ସେଇଟା ଆମକୁ ଦେଖିବାକୁ ପଡ଼ିବ। ଆମକୁ ଏପରି ପ୍ରକାର ଧାନ ଚାଷ କରିବାକୁ ପଡ଼ିବ ଯେଉଁଥିରେ ଆପଣଙ୍କ ଦେଖନ୍ତୁ ଜମି ପ୍ରଥମେ ବର୍ଷା ହେଇଯାଇଛି, ବର୍ଷା ହେଲା ପରେ ପଟୁ ପଡ଼ିଯାଇଛି, ତା ଦେହରେ ବହୁତ ଭଲ ଭଲ ଯେଉଁ ସାରାଂଶ ଧୋଇଯାଇଛି, ତେଣୁ ତାକୁ ଆଉ ଥରେ ବି ପକେଇବାକୁ ପଡ଼ିବ। ଯେଉଁ ପ୍ରକାର ଖତ ଗୋବର ହଉ କିମ୍ବା ଆପଣଙ୍କର ଭର୍ମି କମ୍ପୋଷ୍ଟ ହଉ ପକେଇ କରିବା ପରେ, ତେଣୁ ଏହି ପ୍ରକାର ଦେଶୀ ଧାନ କଲେ ଆପଣ ଆଦ୍ୱାରା ଅଳ୍ପ ସମୟ ଭିତରେ ଅଳ୍ପ ସମୟ ଯେଉଁ ଡ୍ୟୁରେସନ୍ ଧାନ ଅଛି ତାକୁ ଯଦି ଚାଷ କରାଯାଏ, ତାଦ୍ୱାରା ଚାଷୀ ଭାଇମାନେ ଯଦି ଶୀଘ୍ର ଫଳ ପାଇପାରିବେ ଏବଂ ସେଇଟା ମଧ୍ୟ ଆପଣଙ୍କ ପାଇଁ ଲାଭଜନକ ହେବ।
3: ତାମାନେ ବର୍ତ୍ତମାନ ଦୁଇଟି କାମ, ଗୋଟିଏ ପଟେ ଆମେ ତଳି ଘେରା ପ୍ରସ୍ତୁତ କରିବା ଏବଂ ତଳି ଉତ୍ପାଦନ ହେଲା ବେଳକୁ ଆମେ ବିଲକୁ ମଧ୍ୟ ପ୍ରସ୍ତୁତ କରିଦେଇଛୁ।
0: ଆଜ୍ଞା,
3: ଏବଂ ତା ଭିତରେ ଆପଣଙ୍କ କହିବା ମୁତାବକ ଯେ ଆମେ ଯଦି ଜୈବିକ ଖତ ସାର ପ୍ରୟୋଗ କରୁଛନ୍ତି ଏଇଟା ଉତ୍କୃଷ୍ଟ ହେବ ନା ନାହିଁ, ରାସାୟନିକ ସାର ଆମେ ବର୍ତ୍ତମାନ ସମୟରେ ପ୍ରୟୋଗ କରିପାରିବା?
0: ନାହିଁ, ରାସାୟନିକ ସାର କୌଣସି ଦରକାର ନାହିଁ। ପଟୁ ପଡ଼ିଛି, ପଟୁର ପଡ଼ିଲା ପରେ କେତେ ଜାଗାରେ ପଟୁ ଦ୍ୱାରା ବି ଲାଭ ମିଳେ, କେତେ ଜାଗାରେ ଯେଉଁ ପ୍ରକାର କ୍ଷତି ବି ହୋଇଥାଏ, ତେଣୁ ପଟୁର ବେଳେବେଳେ କ'ଣ ହୁଏ, କେଉଁ ପ୍ରକାର ମାଟି ସେ ଜାଗାକୁ ଉପରେ ମାଡ଼ି ଯାଇଥାଏ, ଯାହାଫଳରେ କି ଖତ ବି ଗୋଟାଏ ଅଂଶରେ ଖତ ବି ମିଳିପାରେ। ତେଣୁ ଆମକୁ ସେଥିରେ କ'ଣ କରିବା, ଭଲ ଭାବରେ ତାକୁ ହଳ କରି ବା ଟ୍ରାକ୍ଟରରେ ଚାଷ କରି ତା ଦେହରେ କିଛି ଆମେ ଯଦି ଗ୍ରୀନ କମ୍ପୋଷ୍ଟ ଆଡ୍ କରିପାରିବା, ବନ୍ୟା ପରେ ତ ଜେନେରାଲି ଗ୍ରୀନ କମ୍ପୋଷ୍ଟ ମିଳୁଥାଏ ସବୁଜ ସାର ଭଳିଆ, ତାକୁ ଯଦି କିଛି ଯୋଗାଡ଼ କରିପାରିବା ତାକୁ ଜମିରେ ପକେଇବା, ତା ଛଡ଼ା ଆପଣଙ୍କର ଖତ ହଉ ଭର୍ମି କମ୍ପୋଷ୍ଟ ହଉ ପକେଇ ତାକୁ ଟିକେ ଭଲ ଭାବରେ ଚାଷ କରିକି କିଛି ଦିନ ଛାଡ଼ିଦେଲା ପରେ ଆମେ ଯୋଉ ରୋଇଥିବା ଯୋଉ ଚାରା ତାକୁ ପୂରଣ କଲେ

0: ନିଶ୍ଚୟ ଏହା ଦ୍ୱାରା କୌଣସି ପ୍ରକାରର ରାସାୟନିକ ସାରର ଜରୁରତ ନାହିଁ।
1: ଆଚ୍ଛା, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଏଇଠି ରହିଲା କି ବର୍ତ୍ତମାନ କୃଷକମାନେ ପ୍ରସ୍ତୁତ କରିବେ, ବିଲ ପ୍ରସ୍ତୁତ କରିବେ, ମାଟିକୁ ପରୀକ୍ଷା କରିବେ, ତଳିଘର ପ୍ରସ୍ତୁତ କରିବେ, କିନ୍ତୁ ଆଉ ସମ୍ଭାବନା ଅଛି କି ଯେ ଯୋଉଠି ତଳି ବର୍ତ୍ତମାନ ମିଳିବ ନାହିଁ ଆମେ ଛଟା ବୁଣା କରିକି ପୁଣି ଧାନ ଫସଲ କୁଠିଆ କରିପାରିବା?
0: ହଁ, ଇଏ ବି ଅଛି, ଏ ବି କରିପାରିବେ। ବେଳେବେଳେ କଣ ହୁଏ, ଆମେ ବିନା ଚାରାରେ ମଧ୍ୟ ଆମେ କରିପାରିବା, ଯାହାଫଳରେ କି ଚାଷ ହେଇପାରିବ। କିନ୍ତୁ ସେହି ପ୍ରକାରରେ ଆପଣଙ୍କୁ ଧାନକୁ ବିହନକୁ ଆପଣଙ୍କୁ ଚୁଜ୍ କରିବାକୁ ପଡ଼ିବ, ଯେଉଁଟାକୁ ବିହନକୁ ଆମେ ଟିକେ ଗଜା କରିକି ତାକୁ ଡାଇରେକ୍ଟ ପକେଇଦେଲେ ବି ସେଇଟା ଦେଲେ ବି ଗଛ ହେଇପାରିବ। କିନ୍ତୁ ଆପଣ ଯେତିକି ଭାବୁଥିଲେ ଇନକମ୍ ସେତିକି ନ ହେଇପାରେ, କିନ୍ତୁ ଏହା ଦ୍ୱାରା ବି ଚାଷବାସ ହେଇକିରି ଚାଷୀମାନେ ମଧ୍ୟ ତା ଦୂରୁ ବି ଭଲ ଇମଳ ପାଇପାରିବେ।
1: ଆଚ୍ଛା, କିଛି ନ ପାଇବା ବଦଳରେ କିଛି ପାଇଯିବାଟା ବି ଭଲ।
0: ଆଜ୍ଞା,
1: ଇଏ ହଉଛି ଧାନ ଚାଷର କଥା। ଯେଉଁମାନେ ପନିପରିବା କରି ଆମେ ଦେଖିଲୁ ଏଇ ଯୋଉ ବନ୍ୟା କାରଣରୁ ରାଜ୍ୟରେ ଫସଲ ହାନି ପ୍ରବଳ ମାତ୍ରାରେ ହୋଇଛି, ଏବଂ ଯେହେତୁ ବର୍ତ୍ତମାନ ସପ୍ଲାଇ କମ୍ ରହୁଛି ତେଣୁ ବଜାରରେ ପରିବା ଦର ମଧ୍ୟ ଉଞ୍ଚା ହୋଇଯାଇଛି, କିନ୍ତୁ ଯେଉଁ ଚାଷୀର କ୍ଷତି ହୋଇଯାଇଛି, କିଛି ଜାଗାରେ ସେମାନଙ୍କର ପରିବା ଅମଳକ୍ଷମ ମଧ୍ୟ ହୋଇଯାଇଛି, ବର୍ତ୍ତମାନ ତାଙ୍କ ପାଇଁ କଣ ଆମେ ପରାମର୍ଶ ଦେବା ଯେ ସେମାନେ ଆଉ ଥରେ ଫସଲ ଚାଷ କରିବେ ନା ଆଉ କିଛି ବିକଳ୍ପ ଦେଖିବେ?
0: ନାଇଁ, ଫସଲ ଚାଷ କରିବା ପାଇଁ ହେଲେ ବିଭିନ୍ନ ପ୍ରକାର ଫସଲ ଅଛି ଯେଉଁଠି ଅଳ୍ପ ସମୟ ଭିତରେ ଇନକମ୍ ରୋଜଗାର ଦେଇପାରିବ। ଆପଣଙ୍କୁ ସେହି ପ୍ରକାର ଫସଲ ଦେଖିବାକୁ ପଡିବ ଯାହା ଅଳ୍ପ ସମୟ ଭିତରେ ଆପଣଙ୍କୁ ରୋଜଗାର ଦେବ, ଆଉ ଯାହା ମାର୍କେଟରେ ଡିମାଣ୍ଡ ଅଛି। ଯଥା ଆପଣଙ୍କର ଦେଖିବେ ବିଭିନ୍ନ ପ୍ରକାର ପନିପରିବା, ଯୋଉ ଶାଗ ଜାତୀୟ ପଦାର୍ଥ ଯାହାକି ନିହାତି ସମସ୍ତଙ୍କୁ ଦରକାର, ସେ ଅଳ୍ପ ସମୟ ଭିତରେ ହେଇପାରିବ। ଗୋଟେ ହେଲା ଶାଗ ଜାତୀୟ ପଦାର୍ଥ, ତାକୁ ଆପଣ ପ୍ରଚୁର ଭାବରେ ଲଗେଇକି ତା ଦୂରୁ ଆପଣ ମଧ୍ୟ ଇନକମ୍ କରିପାରିବେ, ଏକ ନମ୍ବର। ଦ୍ୱିତୀୟ ହେଲା, ଆପଣ ଚାହିଁଲେ ପନିପରିବା ଅଛି ଯେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣଙ୍କୁ ଫଳ ଦେଇପାରେ, ଯଥା ଟମାଟୋ ହେଲା କିମ୍ବା ମୂଳା ହେଲା କିମ୍ବା ଗାଜର ହେଲା, ଏସବୁ ଚାଷ ଗୁଡ଼ାକ କଲେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣ ୟାଦୁରୁ ଇନକମ୍ ପାଇପାରିବେ।
1: ତାହେଲେ ଏଇଠି ଆଉ ଗୋଟିଏ ବିଷୟ ଆମେ ଜାଣିବାକୁ ଚାହିଁବୁ ଯେ ଗୋଟେ ପଟେ ରହୁଛି ଆମର ଧାନ ଚାଷ, ଆଉ ଗୋଟେ ପଟେ ରହୁଛି ପନିପରିବା ଚାଷ। ଉଭୟ ଚାଷ ପାଇଁ ଆମକୁ ଜମିର ଯେଉଁ ପ୍ରସ୍ତୁତି କରିବାକୁ ପଡିବ, ଇଏ ହଉଛି ମାନେ ବନ୍ୟା ପରବର୍ତ୍ତୀ ଯେଉଁ ଜମି ପ୍ରସ୍ତୁତି, ପ୍ରସ୍ତୁତି ପ୍ରଣାଳୀ ସମାନ ନା ନାଇଁ? ଧାନ ଚାଷ ପାଇଁ ଅଲଗା, ପରିବା ପାଇଁ ଅଲଗା?
0: ଦେଖନ୍ତୁ, ଧାନ ଚାଷ କରିବାକୁ ହେଲେ ପୁରା ଆପଣଙ୍କୁ ପୁରା ଜମିଟାକୁ ଆପଣଙ୍କୁ ଭଲ ଭାବରେ ହଳ କରିବାକୁ ପଡିବ, ତା ଦେହରେ ଆପଣ ଗ୍ରୀନ ମ୍ୟାନୁଆରିଂ କରିବାକୁ ପଡିବ, ଭର୍ମି କମ୍ପୋଷ୍ଟ ବା ଖତ କରିକି ତାକୁ କିଛି ସମୟ ଛାଡ଼ିବାକୁ ପଡିବ। କିନ୍ତୁ କୌଣସି ପ୍ରକାର ଫ୍ରୁଟ୍ ବା ଭେଜିଟେବୁଲର ଚାଷ କରୁଛନ୍ତି, ପନିପରିବା ଚାଷ କରୁଛନ୍ତି, ତା ପାଇଁ ଏତେ ପ୍ରକାରର ଚାଷ କରିବାର ଦରକାର ନାହିଁ। ତାକୁ ଦରକାର ଯେ ମିନିମମ୍ ଯୋଉ ଯୋଉ ଚାଷ କରିବ ତାକୁ ଗୋଟେ ଛୋଟ ଏରିଆରେ ତାକୁ ଭଲ ଭାବରେ ଟିକେ ତାକୁ ଭର୍ମି କମ୍ପୋଷ୍ଟ ଦେଇକିରି କରେଇଦେଲେ ତା ଦ୍ୱାରା ବି ପରେ ବି ଆପଣ ଚାଷୀମାନଙ୍କୁ ମଧ୍ୟ ଫଲିଆର ସ୍ପ୍ରେରେ ପକେଇକିରି ପତ୍ର ଦ୍ୱାରା ପକେଇକି ମଧ୍ୟ ତା ଦେହରେ ଆପଣଙ୍କର ଗଛକୁ ଉତ୍କୃଷ୍ଟ କରିପାରି ଭଲ କମାଇ ପାରିବେ।
1: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ବନ୍ୟା ପରବର୍ତ୍ତୀ କୃଷକମାନଙ୍କର କ'ଣ ବିଶେଷ ଦାୟିତ୍ୱ ରହୁଛି, ଜମିକୁ କେମିତି ପ୍ରସ୍ତୁତ କରିବା, କେମିତି ପୁଣି ଥରେ ଉପାର୍ଜନକ୍ଷମ ହେବା, ଏବଂ କେଉଁ କେଉଁ ପଦ୍ଧତିରେ ଆମେ ଆମର ଚାଷକୁ ଆରମ୍ଭ କରିବା, ଏ ନେଇ ଆମମାନଙ୍କୁ ମାର୍ଗଦର୍ଶନ କଲେ ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ ଡକ୍ଟର ସୁଶାନ୍ତ କୁମାର ଦାସ। ଡକ୍ଟର ଦାସ, ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଆଜ୍ଞା।
0: ନମସ୍କାର।
2: କେତେ ଉପାଦେୟ କଥା ମହାଶୟ ଆମର କହିଲେ ନା କଣ ପ୍ରତିମା ଦିଦି?
3: ହଁ ଯେ ଭାଇ, ମହାଶୟ ତ ସବୁ କଥା କହିଲେ।
2: ନାଇଁ, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଜଣେଇବା ଯେ କଣ ଗୋଟେ କହୁଥିଲେ।
3: ନାଇଁ, ମୁଁ କଣ କହୁଥିଲି କି, ପୁଣି ବଜାର ଦର କଥା ଟିକେ ଜାଣିବା କି ନାଇଁ?
2: ମଲା ଚାଷୀ ଜମିରେ ପୁଣି ଉତ୍ପାଦନ କରିବ, ବିକ୍ରି ବଟା କରିବ, ସେ ପୁଣି ଜାଣିବା ଦରକାର, ଜନସାଧାରଣ ବି ସବୁ ଜାଣିବା ଦରକାର ନା? ଆଉ
3: ଜନସାଧାରଣ ବି ଜାଣିବା ଦରକାର,
2: ସେ ବାବଦୀୟ ଟିକେ ସୂଚନାଟା ଦବା ନା? ଆଉ
3: ନିହାତି ନା।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
3: କଣ କହିଲା?
2: ତମେ ଯେମିତି ସବୁ ରୋଜା ଚାହିଁଲା ଭଳିଆ କହୁଛ,
3: ପୁଣି ଲାଗିଲେ ଭାଇ, ଏତେ କଥା
2: ରାଗିବାର ନାହିଁ, ବରଷା ଛାଡିଛି।
3: ହଁ ତ ଛାଡ଼ିଛି।

0: ବନ୍ୟା ଛାଡିଲା
1: ହଁ,
0: ହେଲେ ଗାଁରୁ କାଦୁଅ ଛାଡିନି,
1: ଆଉ
0: ଗହିରରୁ ପାଣି ଛାଡିନି।
1: ହେଲେ ଭାଇ, ଆମର ଆଗାମୀ 24 ଘଣ୍ଟା ପାଇଁ ପୁଣି ସତର୍କ ସୂଚନା କଣ ଅଛି ଟିକେ ଜାଣିବା କି ନାହିଁ?
0: ଓହୋ, ପାଣିପାଗ ଜନିତ ସୂଚନା।
2: ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାର 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଏହିସବୁ ଜିଲ୍ଲାର 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
0: ଆଉ ଗୋଟିଏ ପାଠ ରହିଗଲା।
1: ପୁଣି କଣ ରହିଗଲା?
0: ଫସଲ ବୀମା ଯୋଜନା।
1: ଭାଇଙ୍କର କେତେ ବୁଦ୍ଧି!
0: ମୁଁ କିଛି କହିନି, ମହାସଭା ପରାମର୍ଶ ଦେଲେ। ଭାରତ ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ସେଥିରେ ଯଦି ସବୁ ଚାଷୀମାନେ ଅନ୍ତର୍ଭୁକ୍ତ ହେଲେ ଏଇ ଯୋଉ ପ୍ରକାର ଆମର ବିପର୍ଯ୍ୟୟ ହେଲା, କ୍ଷତିଭରଣା ହେଇଯିବ କି ନାହିଁ?
1: ନିହାତି ହବ ନା?
0: ନିହାତି ହବ। ତମେ ତ ଖାଲି ହଁ ରେ ହଁ ମାରୁଛ, ବେଳ ଗଡି ଯାଉଛି, କିଛି ଜଣାପଡ଼ୁନି।
1: ଠିକ କଥା କହୁଛ, ମୁଁ ଆଉ କଣ କହିବି।
0: ହଁ, ତାହେଲେ ଉଠିବା।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଲଭ୍ ଚଳଚ୍ଚିତ୍ରର ଏହି ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ SP ବାଲାସୁବ୍ରମଣ୍ୟମ ଚିତ୍ରା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଜାନ୍ ଚଳଚ୍ଚିତ୍ରର ଏହି ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ ମନହରୁ ଦାସ।

କାର୍ଯ୍ୟକ୍ରମ ଶେଷରେ ଶୁଣୁଛନ୍ତି ଶ୍ରୋତାବନ୍ଧୁ ଚଳଚ୍ଚିତ୍ର ଦିଲୱାଲେ, ଯୁଗଳକଣ୍ଠରେ ଗାଇଛନ୍ତି ଶିଳ୍ପୀ କୁମାର ସାନୁ ଓ ଅଲକା ୟାଗ୍ନିକ୍।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ସୂର୍ଯ୍ୟବଂଶମ, ଲଭ୍ ବାଜିଗର, ଜାନ୍ ଓ ଦିଲୱାଲେ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମଟି ଶୁଣିବା ତା ଆଗରୁ ଶୁଣିନେବା ହିଁ ସୂଚନା ତଥା ବିଜ୍ଞାପନ।
1: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ।

0: ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁ ଯବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ହଁ ଭାଇ କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ବିନୋଦିନୀ। ଆରମ୍ଭ କରୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ। କଥାରେ ଅଛି, ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ପ୍ରସିଦ୍ଧ ଚିତ୍ରକର ଓ ଉଦ୍ଭାବକ ଲିଓନାର୍ଡୋ ଡା ଭିନ୍ସିଙ୍କ ଭାଷାରେ, ୱାଟର୍ ଇଜ୍ ଦ ଡ୍ରାଇଭିଂ ଫୋର୍ସ ଅଫ୍ ଅଲ୍ ନେଚର। ଏହାର ଅର୍ଥ, ଏକକୋଷୀ ଜୀବର ଜନ୍ମ ସହ ପୃଥିବୀରେ ଜୀବନର ଅୟମାରମ୍ଭ ହୋଇଥିଲା ଜଳରୁ। ଏକକୋଷୀ ଜୀବରୁ ଆରମ୍ଭ କରି ଜୀବଜଗତର ବିବର୍ତ୍ତନ କ୍ରମେ ସୃଷ୍ଟି ହୋଇଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦ ଜଗତରେ ଜୀବନ ସଞ୍ଚାର କରିଥିବା ମୁଖ୍ୟ ଉପାଦାନ ହେଉଛି ଜଳ। ଜୀବକୋଷରେ ଶତକଡ଼ା 70-80 ଭାଗ ଜଳ ହିଁ ରହିଛି। ଜଳ ବିନା ପୃଥିବୀରେ ଜୀବନ ସୃଷ୍ଟି ହୋଇଥାନ୍ତା ଅସମ୍ଭବ। ନାନାବିଧ ମୂଲ୍ୟବାନ ଦ୍ରବ୍ୟ ଯଥା ବାୟୁ, ମୃତ୍ତିକା, ଖଣିଜ ପଦାର୍ଥ ପ୍ରଭୃତି ପରି ଜଳ ମଧ୍ୟ ଆମ ପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ। ଏହା ଉଦ୍ଭିଦ, ଜୀବଜନ୍ତୁ ଏବଂ ମଣିଷମାନଙ୍କ ପାଇଁ ଅମୃତ ସମାନ। ଶାରୀରିକ ପ୍ରକ୍ରିୟା ଜଳର ଉପସ୍ଥିତି ବିନା ସମ୍ଭବପର ହୋଇନଥାଏ। ମଣିଷର ଜୀବନଧାରଣ ପାଇଁ ମଧ୍ୟ ଜଳ ଅପରିହାର୍ଯ୍ୟ। ଧରାପୃଷ୍ଠରେ ଶତକଡ଼ା 71% ଜଳ ରହିଛି। ମାତ୍ର ସେଥିରୁ 2-3% ଜଳ ମଧୁର, ଯାହାକି ଉପଯୋଗୀ ହୋଇଥାଏ। ପିଇବା, ରୋଷେଇ କରିବା, ସ୍ନାନ କରିବା ଏହିସବୁ କାର୍ଯ୍ୟ ପାଇଁ ଯେପରି ଜଳ ଆବଶ୍ୟକ, ସେହିପରି କଳକାରଖାନା ଏବଂ କୃଷି ପାଇଁ ମଧ୍ୟ ଜଳ ଆବଶ୍ୟକ। ତେଣୁ ଜଳକୁ ଜୀବନ ବା ମହାର୍ଘ୍ୟ ସମ୍ପଦ ବୋଲି କୁହାଯାଇଥାଏ। ତେବେ ଶ୍ରୋତାବନ୍ଧୁ, ମାନବ ପ୍ରଥମେ ଜଳ ଉତ୍ସ ନିକଟରେ ବସତି ସ୍ଥାପନ କରିଥିଲା ଏବଂ ସେଠାରୁ ମାନବ ସଭ୍ୟତାର ଅୟମାରମ୍ଭ ହୋଇଥିଲା। ଆଧୁନିକ ମଣିଷର ଜୀବନଚର୍ଯ୍ୟାରେ ମଧ୍ୟ ପ୍ରଭାତର ଶଯ୍ୟାତ୍ୟାଗଠାରୁ ଆରମ୍ଭ କରି ରାତ୍ରିରେ ଶୟନ କରିବାକୁ ଯିବା ପର୍ଯ୍ୟନ୍ତ ଜଳ ଆବଶ୍ୟକ। ଉତ୍ତମ ପାନୀୟ ଜଳର ଅଭାବରେ ଶରୀରର ଅବନତି ଘଟେ। ଖାଦ୍ୟ ପ୍ରସ୍ତୁତି, ସ୍ନାନ, ଲୁଗାପଟା ସଫା ଏବଂ ବାସନକୁସନ ସଫା କରିବା ପାଇଁ ଏହା ଦରକାର। କୃଷି ପାଇଁ ଜଳସେଚନର ଆବଶ୍ୟକତା ରହିଛି। କଳକାରଖାନା ତଥା ନୌକା ଚାଳନା ସକାଶେ ମଧ୍ୟ ଏହି ଜଳ ଅପରିହାର୍ଯ୍ୟ। ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ଜଳ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। ଗୃହ ନିର୍ମାଣ, ପଶୁପାଳନ ଏବଂ ମାଛ ଚାଷ ପାଇଁ ମଧ୍ୟ ଜଳ ଦରକାର। ବାଣିଜ୍ୟିକ ଜାହାଜ ଏବଂ ସାମରିକ ପଥ ଚଳାଚଳ ପାଇଁ ମଧ୍ୟ ଜଳ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଶ୍ରୋତାବନ୍ଧୁ, ଏହି ଜଳର ଅବସ୍ଥିତି କେଉଁଠି? ପୃଥିବୀ ପୃଷ୍ଠର ଶତକଡ଼ା 71% ଜଳ ଦ୍ୱାରା ଆଚ୍ଛାଦିତ। ହେଲେ ଏହି ଅସୀମ ଜଳରାଶିର 97% ଜଳ ଲୁଣି ଜଳ, ଯାହା ସାଗର ଏବଂ ମହାସାଗରମାନଙ୍କରେ ଥିବାରୁ ପ୍ରତ୍ୟକ୍ଷ ଭାବରେ ଆମେ ଏହାକୁ ବ୍ୟବହାର କରିପାରୁନାହିଁ। କେତେକ ପର୍ବତର ଶିଖର ଦେଶରେ ଏବଂ ଆଣ୍ଟାର୍କଟିକା ପରି ଶୀତଳ ସ୍ଥାନମାନଙ୍କରେ ପ୍ରାୟ 2/2 ବରଫ ଆକାରରେ ରହି ଅବଶିଷ୍ଟ ପ୍ରାୟ 1% ଜଳ ନଦୀ ଏବଂ ହ୍ରଦରେ ପ୍ରବାହିତ ହେଉଛି। ବାୟୁମଣ୍ଡଳରେ ଜଳକଣା ରୂପରେ ଏବଂ ଭୂତଳ ଜଳଭଣ୍ଡାରରେ ମଧ୍ୟ କିଛି ମାତ୍ରାରେ ଜଳ ରହିଛି।

ଜଳ ନିତିଦିନ ଜୀବନ ଚର୍ଚ୍ଚାରେ ବ୍ୟବହାର କରିଥାଉ। ସମଗ୍ର ଜୀବ ଏବଂ ଉଦ୍ଭିଦ ଜଗତ ମୁଖ୍ୟତଃ ଏହି ସୀମିତ ମଧୁର ଜଳ ଉପରେ ନିର୍ଭର କରିଥାନ୍ତି। ବୃକ୍ଷ ଲତା ଜୀବଜଗତ ସବୁ ପ୍ରକୃତିର ଏକ ଅଙ୍ଗ। ସୁସ୍ଥ ବାତାବରଣ ପ୍ରକୃତିର ସନ୍ତୁଳନକୁ ବଜାୟ ରଖିଥାଏ। ଏହା ଛଡ଼ା ପୃଥିବୀ ଉପରେ ସମସ୍ତ ଜୀବ ବୃକ୍ଷଲତା ଅଭିବୃଦ୍ଧି ବା ବଂଶବୃଦ୍ଧିରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏହି ପରିବେଶ ସାହାଯ୍ୟ କରିଥାଏ। ଆମ ସୁନ୍ଦର ପୃଥିବୀ ପୃଷ୍ଠ ପ୍ରାୟ 7 ଭାଗରୁ 5 ଭାଗ ଅଂଶ ଜଳ ଦ୍ୱାରା ଆବୃତ। ସମୁଦ୍ର, ହ୍ରଦ, ନଦୀ, ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳରାଶି ପୃଥିବୀ ପୃଷ୍ଠରେ ଦେଖାଯାଆନ୍ତି। ସମସ୍ତ ଜଳରାଶିକୁ ନେଇ ବାରିମଣ୍ଡଳ ଗଠିତ। ସମସ୍ତ ଜଳର ପ୍ରାୟ 97% ଜଳ ଲୁଣିଆ। ସାଗର, ସମୁଦ୍ର, ମହାସାଗର, ହ୍ରଦ ଆଦି ଲୁଣି ଜଳର ଆଧାର। ମଧୁର ଜଳର ପରିମାଣ ପୃଥିବୀ ପୃଷ୍ଠରେ ମାତ୍ର 3%। ଏହା ନଦୀ, ହ୍ରଦ, ପୁଷ୍କରିଣୀ, ବରଫ ତଥା ମୃତ୍ତିକା ମଧ୍ୟରେ ସଞ୍ଚିତ ଅବସ୍ଥାରେ ଥାଏ। ଜଳ ଜୀବନ ଧାରଣର ମୁଖ୍ୟ ଉପାଦାନ। ପ୍ରାୟ ପ୍ରତ୍ୟେକ ଜୀବର 85-90% ଶରୀରର ଓଜନ ଏହି ଜଳ ଦ୍ୱାରା ହିଁ ହୋଇଥାଏ। ତେଣୁ ଜଳ ହିଁ ଜୀବନ ବୋଲି କୁହାଯାଏ।

ଶ୍ରୋତା ବନ୍ଧୁ, ଝରଣା ଏବଂ କୂପ ଜଳ ମୃତ୍ତିକାରୁ ଏହି ଜଳ ବାହାରୁଥିବାରୁ ପ୍ରାୟ ସ୍ୱଚ୍ଛ ଏବଂ ବର୍ଣ୍ଣହୀନ ଥାଏ। ଭାସମାନ ମଇଳା ଏହି ଜଳରେ ଦେଖାଯାଏ ନାହିଁ, କିନ୍ତୁ କେତେକ ଧାତୁର ଲବଣ ଓ ଗ୍ୟାସ ଏଥିରେ ଦ୍ରବୀଭୂତ ହୋଇ ରହିଥାଏ। ଅପେକ୍ଷାକୃତ ଭାବରେ ଝରଣା ଓ କୂପ ଜଳ ବିଶୁଦ୍ଧ ଅଟେ। ନଦୀ ଜଳ ଭୂପୃଷ୍ଠ ଉପର ଦେଇ ପ୍ରବାହିତ ହେବା ସମୟରେ ମୃତ୍ତିକାରେ ଥିବା ବିଭିନ୍ନ ଦ୍ରବ୍ୟ ଓ ଭାସମାନ ପଦାର୍ଥ ସଂସ୍ପର୍ଶରେ ଆସିଥାଏ। ମୁଖ୍ୟତଃ ବର୍ଷା ଜଳର ସ୍ରୋତମାନ ପ୍ରବାହ ଦ୍ୱାରା ନଦୀ ସୃଷ୍ଟି ହୋଇଥାଏ। ହ୍ରଦ ଭୂପୃଷ୍ଠ ଜଳର ଏକ ଅନ୍ୟ ଉତ୍ସ ଅଟେ। ସ୍ଥଳ ବିଶେଷରେ ହ୍ରଦ ମଧୁର କିମ୍ବା ଲବଣାକ୍ତ ଜଳ ବିଶିଷ୍ଟ ହୋଇଥାଏ। ବିଭିନ୍ନ ଧାତୁର ଲବଣ ସାଧାରଣତଃ ହ୍ରଦ ଜଳରେ ଦ୍ରବୀଭୂତ ହୋଇ ରହିଥାଏ। ପୋଖରୀ ଜଳ ସଦୃଶ ଏହି ଜଳ ମଧ୍ୟ ଭାସମାନ ଓ ଦ୍ରବୀଭୂତ ଅପଦ୍ରବ୍ୟ ସଂସ୍ପର୍ଶରେ ଆସି ଦୂଷିତ ହେବାର ସମ୍ଭାବନା ଥାଏ। ତେବେ ଶ୍ରୋତାବନ୍ଧୁ, ନଦୀ ବିଭିନ୍ନ ସ୍ଥାନ ଦେଇ ମାଟି ଉପରେ ବହିଗଲା ବେଳେ ଅନେକ ଭାସମାନ ପଦାର୍ଥ ଧାତୁ ଆଦିର ସଂସ୍ପର୍ଶରେ ଆସି ଅପେକ୍ଷାକୃତ ଦୂଷିତ ହୋଇଥାଏ। ସମୁଦ୍ର ଜଳ ଏକ ପ୍ରକାର ଖଣିଜ ଜଳ ଅଟେ। ସମୁଦ୍ର ଜଳରେ ସୋଡିୟମ କ୍ଲୋରାଇଡ୍ ବହୁଳ ଭାବରେ ଦ୍ରବୀଭୂତ ଅବସ୍ଥାରେ ଥିବା ଯୋଗୁଁ ଏହା ଲୁଣିଆ ଲାଗେ। ତେଣୁ ସମୁଦ୍ର ଜଳ ମନୁଷ୍ୟର ପାନୀୟ ଉପଯୋଗୀ ହୋଇନଥାଏ। ସେହିପରି ଶ୍ରୋତାବନ୍ଧୁ, ବର୍ଷା ଜଳ ନିମ୍ନଗାମୀ ହେବା ସମୟରେ କଠିନ ଶିଳାସ୍ତରର ସଂସ୍ପର୍ଶରେ ଆସିବା ଯୋଗୁଁ ଆବଦ୍ଧ ହୋଇ ରହିଥାଏ। ଏହି ଆବଦ୍ଧ ଜଳ ମାଟି ତଳେ ସିପେଜ ଭାବରେ ରହି ମୃତ୍ତିକା କିମ୍ବା ପ୍ରସ୍ତର ଛିଦ୍ର ଦେଇ ନିର୍ଗତ ହୋଇଥାଏ। ଏହାକୁ ଝରଣା କୁହାଯାଏ। ଝରଣା ଜଳରେ ବିଭିନ୍ନ ଗ୍ୟାସ ଏବଂ ଧାତବ ପଦାର୍ଥ ଦ୍ରବୀଭୂତ ଅବସ୍ଥାରେ ରହି ସ୍ଥଳ ବିଶେଷରେ ଗରମ ଜଳ ବାହାରିଥାଏ। କେତେକ ଝରଣା ଜଳରେ ଗନ୍ଧକ ବହୁଳାଂଶରେ ଦ୍ରବୀଭୂତ ହୋଇ ରହିଥିବା ଦେଖାଯାଏ। ଜଳର କେତୋଟି ପ୍ରମୁଖ ଗୁଣ ହେଲା, ଜଳ ଏକ ବିଶିଷ୍ଟ ଦ୍ରାବକ ଅଟେ। ବହୁ କଠିନ ତରଳ ଏବଂ ଗ୍ୟାସୀୟ ପଦାର୍ଥ ସହଜରେ ଜଳରେ ଦ୍ରବୀଭୂତ ହୋଇଥାନ୍ତି। ଏହାର ଦ୍ରାବିକ ଗୁଣ ଯୋଗୁଁ ଜଳ ପରିଷ୍କାର କରିବା ପାଇଁ ବିଶେଷ ଭାବେ ବ୍ୟବହାର କରାଯାଏ। ସେହିପରି ଜଳର ଆଉ ଏକ ପ୍ରମୁଖ ଗୁଣ ହେଲା, କଠିନ ଅବସ୍ଥାରେ ଜଳ ବରଫରେ ପରିଣତ ହୁଏ, ଯାହା ଜଳଠାରୁ କମ୍ ଓଜନ ବିଶିଷ୍ଟ ହୋଇଥିବା ଯୋଗୁଁ ଜଳରେ ଭାସିଥାଏ। ଜଳର ଏହି ଧର୍ମ ଯୋଗୁଁ ଶୀତଦିନେ ମେରୁ ଏବଂ ଅନ୍ୟାନ୍ୟ ଅଞ୍ଚଳ ବର୍ଫାବୃତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଥିବା ଜଳ ଯୋଗୁଁ ଜୀବମାନେ ବଞ୍ଚିପାରନ୍ତି। ବରଫ ହାଲୁକା ଏବଂ ଉତ୍ତାପର କୁପରି ବାହି। ବରଫାବୃତ ମେରୁ ଅଞ୍ଚଳର ନିମ୍ନସ୍ତରର ଜଳ ଅପେକ୍ଷାକୃତ ଉଷ୍ଣ ରହି ଜୀବମାନଙ୍କୁ ବଞ୍ଚାଇ ରଖେ। ସେମିତି ମନୁଷ୍ୟର ଜୀବନଧାରଣ ନିମନ୍ତେ ଜଳ ଏକାନ୍ତ ଆବଶ୍ୟକ। ଜଳର ସଠିକ୍ ପରିମାଣ ଜୀବଜଗତ ନିମନ୍ତେ ଦରକାର ହେଉଥିବା ଯୋଗୁଁ କଥାରେ ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳର ଅଭାବରେ ମରୁଡ଼ି, ପାନୀୟ ଜଳର ଅଭାବ ଘଟି ବିପର୍ଯ୍ୟୟ ଅବସ୍ଥା ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ପୃଥିବୀ ମାନଚିତ୍ରରେ ମଧ୍ୟଭାଗରେ ଏକ ରେଖାଖଣ୍ଡ ରହିଥାଏ, ଯାହାକୁ ପୃଥିବୀ ମାନଚିତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିଥାଏ। ଏହାକୁ ବିଷୁବରେଖା ବା ଜିରୋ ଅକ୍ଷାଂଶ ରେଖା କୁହାଯାଏ। ଏହି ବିଷୁବରେଖାର ଉତ୍ତର ଭାଗକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ। ଏହି ଦକ୍ଷିଣ ଗୋଲାର୍ଦ୍ଧରେ ଶ୍ରୋତାବନ୍ଧୁ 80.9% ଜଳ ଅଛି ଓ ଅବଶିଷ୍ଟ 20% ସ୍ଥଳ ବା ଭୂମି ଅବସ୍ଥିତ। ସେହିପରି

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ।

ଶ୍ରୋତାବନ୍ଧୁ ନମସ୍କାର, ବର୍ତ୍ତମାନ ଶୁଣନ୍ତୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ଅବସରରେ ଦ୍ୱିତୀୟ ଦିବସରେ ଗଞ୍ଜାମ ଗସ୍ତର ବେତାର ବିବରଣୀ। ଆଜି ପୂର୍ବାହ୍ନ 11:10 ମହାମହିମ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ 4 ପ୍ଲାଟଫର୍ମରେ ପହଞ୍ଚିଥିଲେ। ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ଶ୍ରବଣ ବିବେକ ଏମ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି କଳାକାରମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇ ଉତ୍ସାହିତ କରିଥିଲେ। ରେଳ ଷ୍ଟେସନ ପରିସରରେ ଉପସ୍ଥିତ ସାଧାରଣ ଜନତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତି ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଓ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ସ୍ୱାଗତମ ପ୍ଲାକାର୍ଡ ପ୍ରଦର୍ଶନ କରି ମାନ୍ୟବର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ। ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୂଳରେ ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣ ପ୍ରଶ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ତପ୍ତପାଣି। ପ୍ରକୃତି, ପରମ୍ପରା ଓ ପରମାତ୍ମାଙ୍କ ଅପୂର୍ବ ସଙ୍ଗମସ୍ଥଳ ଭାବେ ପରିଚିତ ଏହି ପବିତ୍ର ଭୂମି ଗଞ୍ଜାମ ଜିଲ୍ଲାର ମୁକୁଟରେ ଏକ ଅମୂଲ୍ୟ ରତ୍ନ ସଦୃଶ ଶୋଭା ପାଉଛି। ଗନ୍ଧକଯୁକ୍ତ ଉଷ୍ଣ ପ୍ରଶ୍ରବଣର ନିରନ୍ତର ଜଳଧାରା ମା କନ୍ଧୁଣୀ ଦେବୀଙ୍କ ପ୍ରାଚୀନ ଶକ୍ତିପୀଠ, ନିକଟସ୍ଥ ମହାଦେବଙ୍କ ମନ୍ଦିର ଏବଂ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ପରମ୍ପରା ତପ୍ତପାଣିକୁ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଆସ୍ଥା, ଆରୋଗ୍ୟ ଓ ଆଧ୍ୟାତ୍ମିକ ଚେତନାରେ

ଏକ ଅନନ୍ୟ ପୀଠରେ ପରିଣତ କରିଛି। ଏଠାରେ ପ୍ରକୃତିର ପ୍ରତ୍ୟେକ ସ୍ପର୍ଶ ଏବଂ ପ୍ରତ୍ୟେକ ନିଶ୍ୱାସ ଭକ୍ତି, ଶାନ୍ତି ଓ ତୃପ୍ତିର ଅନୁଭୂତି ଦେଇଥାଏ। ଗଞ୍ଜାମ ଜିଲ୍ଲାର ପବିତ୍ର ତପ୍ତପାଣି ଆଜି ଏକ ବିରଳ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଥିଲା। ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ମା କନ୍ଧଣୀ ଦେବୀ ପୀଠରେ ପହଞ୍ଚି ଦିବ୍ୟ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ପବିତ୍ର ଆଦିବାସୀ ଆସ୍ଥା କେନ୍ଦ୍ରକୁ ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଥିଲେ। ଏହି ଗସ୍ତ ସମସ୍ତ ଅଞ୍ଚଳ ପାଇଁ ଗୌରବ, ଆଧ୍ୟାତ୍ମିକତା ଓ ଆନନ୍ଦର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା।

0: ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏହି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନ୍ତରିକତାର ସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
1: ଆମକୁ ଭାରି ଖୁସି ଲାଗିଲା ଆଜି ଆଜି ଆମ ରାଷ୍ଟ୍ରରେ ତପ୍ତବାଣୀ ମା କନ୍ଦୁଣୀ ନେବାକୁ ଆସିବେ। କନ୍ଦୁଣୀ ମା ନୀଳକଣ୍ଠ ପ୍ରଭୁଙ୍କୁ ଦର୍ଶନ କଲେ ଆସିବା ତୁ ଭଗବାନ ଖୁସି ହେଉଛୁ। ରାଷ୍ଟ୍ରପତି ଆସିଲେ ବହୁତ ଖୁସି ହେଲୁ, ବହୁତ ଖୁସି ଏରିଆ ବନ୍ଧୁ ବହୁତ ଖୁସି ହୁଏ। ଆଜି ନଡ଼ିଆ କଦଳୀ ଘିଅ ଦୀପ ଆଉ ମାଙ୍କ ପାଖରେ କଦଳୀ ଭୋଗ ହେଲା, କ୍ଷୀର ଢାଳ ହେଲା, ମାଙ୍କ ଶିବଙ୍ଗରେ କ୍ଷୀର ଢାଳ ହେଲା ଆଉ ଆଳତୀ କରାହେଲା, ସବୁ ଭୋଗ ସାରିଲେ।
0: ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ମା କନ୍ଦୁଣୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି ସମୃଦ୍ଧି ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ମହାଦେବ ମନ୍ଦିର ମଧ୍ୟ ଦର୍ଶନ କରି ଦିବ୍ୟ ଆଳତୀରେ ଅଂଶଗ୍ରହଣ କରିଥିଲେ। ଏହି ଅବିସ୍ମରଣୀୟ ଅବସରରେ ମୁଖ୍ୟ ପୂଜକ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ, ମାନ୍ୟବର ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା କନ୍ଦୁଣୀଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶର ପ୍ରଥମ ନାଗରିକଙ୍କ ଏହି ପବିତ୍ର ପଦାର୍ପଣ ଆମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଗର୍ବିତ ଓ ଆତ୍ମବିଭୋର କରିଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ଜନସାଧାରଣ ଏହାକୁ କେବଳ ଏକ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ, ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଛନ୍ତି।
2: ଏଠି ଆଜି ବର୍ଷା ହେଇଥିଲେ ସତ୍ତ୍ୱେ ଯେଉଁ ଲୋକମାନଙ୍କର ଯେଉଁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଆମର ଅଧିକାଂଶ ଏଠି ଆମର ଯେଉଁ ତପ୍ତପାଣି ଅଞ୍ଚଳରେ ଆଦିବାସୀ କଲଚର ପ୍ରୋଗ୍ରାମ ମଧ୍ୟ ଆମର ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଲାଗି ଆମର କାର୍ଯ୍ୟକ୍ରମ ହେଇଥିଲା, ବର୍ଷା ବି ହେଉଥିଲା, ତଥାପି ଆମର ଏତେ ଖୁସି ଆନନ୍ଦ ଯେ ମହାମହିମ ରାଷ୍ଟ୍ରପତି ପ୍ରଥମ ଥର ଲାଗି ଆମର ତପ୍ତପାଣି ଆସିକି ଯାଇଛନ୍ତି, ସେଥିଲାଗି ଆମେ ମନ୍ଦିର କମିଟି ତରଫରୁ ବହୁତ ଖୁସି ଅନୁଭବ କରୁଛୁ।
0: ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ପବିତ୍ର ପଦାର୍ପଣ କେବଳ ମା କନ୍ଦୁଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ, ବରଂ ଗଞ୍ଜାମର ଆଦିବାସୀ ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ପ୍ରେକ୍ଷାପଟରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
3: ଦେଖନ୍ତୁ ଆଜି ଆସିକା ସଂସଦୀୟ କ୍ଷେତ୍ରରେ ଏଇ ଯେଉଁ ସାନଖେମୁଣ୍ଡି ବିଧାନସଭା ମା ତପ୍ତପାଣିଙ୍କ ପାଖରେ, ମା କନ୍ଦୁଣୀ ଦେବୀଙ୍କ ପାଖରେ ଆଜି ଦେଶର ମହାମହିମ ରାଷ୍ଟ୍ରପତି ପୂଜା ଅର୍ଚ୍ଚନା କରିବାକୁ ଆସିଥିଲେ, ଦର୍ଶନ କଲେ, ସାଙ୍ଗରେ ମାନ୍ୟବର ରାଜ୍ୟପାଳ ଥିଲେ ଓଡ଼ିଶା ପ୍ରଦେଶର, ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ, ସ୍ଥାନୀୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ, ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରିଛନ୍ତି, ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ମହାମହିମଙ୍କର ଉପସ୍ଥିତିକୁ ନେଇକି ଆମେ ସମସ୍ତେ ବହୁତ ଖୁସି।
0: ଏହି ଐତିହ୍ୟମୟ ପବିତ୍ର ଭୂମିରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପଦାର୍ପଣ ଗଞ୍ଜାମ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି। ଦେଶର ପ୍ରଥମ ନାଗରିକ ପ୍ରଥମ ଥର ପାଇଁ ଏହି ଆଦିବାସୀ ଆସ୍ଥା କେନ୍ଦ୍ରରେ ପହଞ୍ଚି ମା କନ୍ଦୁଣୀ ଦେବୀଙ୍କ ନିକଟରେ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ସହ ନିକଟସ୍ଥ ମହାଦେବ ମନ୍ଦିରରେ ଦର୍ଶନ ଓ ଆରତୀରେ ଅଂଶଗ୍ରହଣ କରିଥିଲେ। ଦେଶର ଶାନ୍ତି, ସମୃଦ୍ଧି ଓ ସର୍ବଜନଙ୍କ କଲ୍ୟାଣ କାମନା କରି ତାଙ୍କର ଏହି ପ୍ରାର୍ଥନା ସମଗ୍ର ପରିବେଶକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ଭରି ଦେଇଥିଲା। ମହାମାନ୍ୟ ରାଷ୍ଟ୍ରପତି ମା କନ୍ଦୁଣୀ ଦେବୀଙ୍କ ପୂଜାର୍ଚ୍ଚନା ସମାପନ ପରେ ସ୍ଥାନୀୟ ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ କରିଥିଲେ।
4: ତମେ ବଡ଼ ହେଲେ କ'ଣ ହେବ କହିବାରୁ ମୁଁ କହିଲି ତମ ପରି ବଡ଼ ମଣିଷ ହେବି। ମତେ ବହୁତ ଖୁସି ଲାଗୁଛି ଯେ ମୁଁ ରାଷ୍ଟ୍ରପତିଙ୍କୁ ଦେଖା କରିପାରିଲି ଓ ନିଜକୁ ଧନ୍ୟ ମନେ ମଧ୍ୟ କରୁଅଛି।
5: କେତେ କ୍ଲାସ ପଢୁଛ ଏମିତି ସବୁ ପଚାରିଲି। ମୁଁ କହିଲି ମୁଁ ସପ୍ତମ ଶ୍ରେଣୀରେ ପଢୁଛି, ମୋ ନାଁ ହେଉଛି ଅନିତା ସବର ଆଉ ମୁଁ ତପ୍ତପାଣି ଆଶ୍ରମ ସ୍କୁଲରେ ପଢୁଛି। ବହୁତ ଖୁସି ଲାଗୁଛି ବେଟିଆର।
6: ମୋ ନାମ ହେଉଛି ସାବିତ୍ରୀ ନାୟକ, ମୋ ସ୍କୁଲ ନାମ ହେଉଛି ତପ୍ତପାଣି ଆଶ୍ରମ ବିଦ୍ୟାଳୟ। ଆଜି ମୁଁ ରାଷ୍ଟ୍ରପତିଙ୍କୁ ଦେଖିବାକୁ ବହୁତ ଆଗ୍ରହର ସହିତ ସକାଳୁ ହିଁ ଉଠି ଗାଧେଇଲି, ଚାରିଟା ରାତିରେ ସବୁ ସବୁ ମାନେ ଏତେ ଖୁସି ଥିଲୁ ଯେ ପିଲାମାନେ ବି

0: ଖୁସି ଥିଲା, ମୋତେ ବେଶୀ ଇଚ୍ଛା ଥିଲା। ରାଷ୍ଟ୍ରପତି କହିଲେ, ହଁ କ'ଣ ଭଲ ପାଠ ପଢୁଛ? ଆମେ କହିଲୁ ହଁ। କାହାକୁ କାହାକୁ ଚକୋଲେଟ୍ ପସନ୍ଦ? ଆମେ ହାତ ଟେକିଲୁ, ଆମକୁ ଏଇ ଚକୋଲେଟ୍ ଦେଲେ।
1: ଜଣେ ଆଦିବାସୀ କନ୍ୟା ଭାବେ ମାନ୍ୟବର ରାଷ୍ଟ୍ରପତି ଏହି ଆଧ୍ୟାତ୍ମିକ ଗସ୍ତ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ମନରେ ଆତ୍ମଗୌରବ, ଆବେଗ ଓ ଆନନ୍ଦର ନୂତନ ଚେତନା ସଞ୍ଚାର କରିଛି। ଏହି ଗସ୍ତ ସେମାନଙ୍କ ପରମ୍ପରା, ଆସ୍ଥା ଓ ସଂସ୍କୃତି ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ପରିଗଣିତ ହୋଇଛି। ଆଜିର ଏହି ଐତିହାସିକ ଦିନ ତପ୍ତ ପାଣି ପାଇଁ କେବଳ ଏକ ସ୍ମରଣୀୟ ଅଧ୍ୟାୟ ନୁହେଁ, ଏହା ଆସ୍ଥା, ପ୍ରକୃତି, ପରମ୍ପରା, ପର୍ଯ୍ୟଟନ ଓ ବିକାଶର ସମନ୍ୱୟରେ ଏକ ନୂତନ ଯୁଗର ଶୁଭାରମ୍ଭ। ଭବିଷ୍ୟତରେ ତପ୍ତପାଣି କେବଳ ଗଞ୍ଜାମ କିମ୍ବା ଓଡ଼ିଶାର ନୁହେଁ, ସମଗ୍ର ଦେଶର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ଓ ପରିବେଶ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବ ବୋଲି ଆଶା ଓ ବିଶ୍ୱାସ। ଶ୍ରୋତାବନ୍ଧୁ, ଏ ଥିଲା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମର ବେତାର ବିବରଣୀ। ନମସ୍କାର।

ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ସିଦ୍ଧାର୍ଥ ମହାରଣା, ଉପସ୍ଥାପନା ବିଶ୍ୱନାଥ ପାଣିଗ୍ରାହୀ, ବୈଷୟିକ ସହାୟତା ସନ୍ତୋଷ କୁମାର ପଣ୍ଡା, ଅରୁଣ କୁମାର ରଥ ଏବଂ ଅଜିତ କୁମାର ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ମହେନ୍ଦ୍ର କପୁର ଓ ସାଥୀ, ଚଳଚ୍ଚିତ୍ର ଉପକାର।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର କାର୍ଯ୍ୟକ୍ରମରେ କସୁର ଚଳଚ୍ଚିତ୍ରର କେତୋଟି ଗୀତ।